ଜୀବନରେ ବହୁ ସମୟରେ ବିଭିନ୍ନ ଦ୍ୱନ୍ଦ୍ୱ ଆମକୁ ଆନ୍ଦୋଳିତ କରିପାରେ, ପ୍ରକୃତ ନିଷ୍ପତ୍ତି ନେବାରେ ବାଧକ ସାଜିପାରେ। ତେବେ ସବୁକିଛି ସେଇ ପରମେଶ୍ୱରଙ୍କ ନିକଟରେ ସମର୍ପି ଦେଇ ଆଗେଇ ପାରିଲେ ଯାଇ ଏ ଜୀବନ ସାର୍ଥକ ହେବ ଏବଂ ବଞ୍ଚିବାର ସାର୍ଥକତା ପ୍ରତିପାଦିତ ହେବ। ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦରେ ଲେଖିକି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

ହେ ଦିନ ବାନ୍ଧବ, ତୁମେ ହିଁ ତ ଆମର ଇଷ୍ଟ, ମନ ପ୍ରାଣ ହୃଦୟର ଅଧୀଶ୍ୱର। ତୁମକୁ ନେଇ ହିଁ ତ ଏ ସଂସାର, ତୁମରି କରୁଣାରେ ହିଁ ତ ପୂରିବ ଆମର ଜୀବନଯାତ୍ରା ପ୍ରଭୁ।

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ, ସୁଖ ଶାନ୍ତି ସମୃଦ୍ଧିର ଉତ୍ସ ହେଉ। ଏହି ଶୁଭେଚ୍ଛା ସେହି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ବ୍ୟକ୍ତ କରି ଏହି ଗୀତରେ ସହିତ ଏଠି ରଖୁଛି। ଆଜି ସକାଳର ଭକ୍ତି ଗୀତ କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି, ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭା, ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ତାପରେ ଅଧିବଡ଼ି ଜଗନ୍ନାଥ କୃତ ଶ୍ରୀମଦ୍ ଭାଗବତର ପରବର୍ତ୍ତୀ ଭାଗ, ଏବଂ ତାପରେ ଶୁଣିବେ କୃଷି ସୂଚନା। ରେଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ଶାରଦା ପ୍ରସାଦ କର।

ଆପଣମାନଙ୍କୁ ନମସ୍କାର ଶ୍ରୋତା ବନ୍ଧୁ। ଘରେ ପିଲାଟିଏ ଜନ୍ମ ନେଲେ ସମସ୍ତଙ୍କର ଆନନ୍ଦ, ଠାକୁରଙ୍କ ପାଖରେ ଭୋଗ ଲଗାଉ, କୃତଜ୍ଞତାରେ ନ ପଡ଼ୁ, ଆଉ ବାପା ମାଙ୍କର ଖୁସିର ତ ସୀମା ରହେ ନାହିଁ। ପିଲାର ମୁହଁକୁ ଚାହିଁ ବାପା ମା କେଜାଣି କେତେ ଯେ ସ୍ୱପ୍ନ ଦେଖି ବସନ୍ତି, ତାର ହିସାବ ନାହିଁ। ମୋ ପିଲା କାଲି ବଡ଼ ହେବ,

ଦୁଇଟି ଶୁଆ ଛୁଆଙ୍କୁ ପାଇଲେ। ଏ ଶୁଆ ଦୁଇଙ୍କର ଲାଳନ ପାଳନ କଥା ଭାବିଲା ବେଳେ ଦେଖିଲେ ଜଣେ ସାଧୁ ମହାତ୍ମା ଓ ଜଣେ ବ୍ୟାଧକୁ। ଏ ଦୁଇ ଜଣଙ୍କୁ ଶୁଆ ଦୁଇଟି ଦେଇ ରାଜା ଫେରିଲେ। ଏହା ଭିତରେ 6 ମାସ ବିତିଗଲା। ରାଜା ଦିନେ କୌତୁହଳ ବଶତଃ ହୋଇ ଭାବିଲେ ସେ ଶୁଆ ଦୁଇଙ୍କର କଥା କେମିତି ଅଛନ୍ତି ଦେଖିବା ପାଇଁ ରାଜା ବାହାରିଲେ। ସାଧୁ ମହାତ୍ମାଙ୍କର ଆଶ୍ରମରେ ପାଳିତ ଶୁଆ ରାଜାଙ୍କୁ ଦୂରରୁ ଦେଖିବା ମାତ୍ରେ ଅତିଥି ଦେବତା ଜ୍ଞାନ କରି ଉଚ୍ଚ ସ୍ୱରରେ କହିଲା, ସ୍ୱାଗତମ ସ୍ୱାଗତମ ରାଧେ ରାଧେ। ବଡ଼ ଆନନ୍ଦିତ ହୋଇଗଲେ ରାଜା, ବାଃ କେଡ଼େ ସୁନ୍ଦର କଥା ଶିଖିଛି ମ। ଆହୁରି କୌତୁହଳ ଜାତ ହେଲା ଅନ୍ୟ ଶୁଆଟିକୁ ଦେଖିବା ପାଇଁ। ଶିକାରୀର ଘରେ ଯାଇ ପହଞ୍ଚନ୍ତେ ସେଠାରେ ପାଳିତ ଶୁଆ କଟୁବଚନ କହିବା ଆରମ୍ଭ କଲା, ଦୂର ଦୂର ପଳା ପଳା। ବଡ଼ ଖରାପ ଲାଗିଲା ରାଜାଙ୍କୁ, ଆଶ୍ଚର୍ଯ୍ୟ ବି ହେଲେ। ଆରେ ଗୋଟିଏ ଜାଗାରୁ ଗୋଟିଏ ଦିନ ଗୋଟିଏ ପ୍ରକାର ଦୁଇଟି ଶୁଆ ଆଣିଲି, ହେଲେ ସେମାନଙ୍କ ପ୍ରକୃତି ପୁରା ଅଲଗା। ଏହାର କାରଣ ଜାଣିବା ନିମନ୍ତେ ଆଶ୍ରମରେ ଥିବା ମହାତ୍ମାଙ୍କ ଶରଣାପନ୍ନ ହେଲେ। ସାଧୁ ରାଜାଙ୍କୁ ବୁଝାଇଲେ, ହେ ରାଜନ୍, ଏହାର ନାମ ହେଉଛି ସଙ୍ଗଦୋଷ। ଗୋଟିଏ ଶୁଆ ବ୍ୟାଧ ଘରେ ବଢ଼ିଲା, ତାର ପାଠ ପଢ଼ିଲା, ତେଣୁ ସେଇପରି କହିଲା। ଆଉ ଗୋଟିଏ ଗୁରୁକୂଳରେ ରହିଲା, ସେହି ପାଣି ପବନ ପରିବେଶ ପାଇଲା, ତେଣୁ ରାଧେ ରାଧେ କହିଲା। ହଁ ଶ୍ରୋତା ବନ୍ଧୁ, ଏହି ପରିବେଶ ବା ସଙ୍ଗର ପ୍ରଭାବ ହିଁ ସବୁଠାରୁ ବେଶୀ ଦାୟୀ। ଏବେ ବହୁତ ବଡ଼ ଘରର ପିଲାମାନେ ପରିବେଶ ଅଭାବରୁ ସଙ୍ଗ ଦୋଷରୁ ଅବାଟରେ ପାଦ ଦେଉଛନ୍ତି, ଯାହା ପିତାମାତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ମହାଭାରତକୁ ଦେଖୁନାହାନ୍ତି? ମହାଭାରତରେ ଦୁଇଟି ବଳିଷ୍ଠ ଚରିତ୍ର ହେଉଛନ୍ତି କର୍ଣ୍ଣ ଆଉ ଅର୍ଜୁନ। କର୍ଣ୍ଣ ସବୁ ଗୁଣରେ, ରୂପରେ, ଦାନରେ, ସେବାରେ, ବୀରତାରେ ଅର୍ଜୁନଙ୍କଠାରୁ ଆଗୁଆ ଥିଲେ। ଅର୍ଜୁନ ଏ ସବୁଥିରେ ଦୁର୍ବଳ, କିନ୍ତୁ ଫଳ ହେଲା କ'ଣ? କର୍ଣ୍ଣଙ୍କର ହେଲା ଦୁଃଖଦ ମୃତ୍ୟୁ, ଆଉ ଅର୍ଜୁନ ହେଲେ ବିଶ୍ୱ ବିଜୟୀ। କାରଣ ରାତି ପାହିଲେ କର୍ଣ୍ଣ ଯାହା ସହ ବସାଠା କରୁଥିଲେ ସେମାନେ ହେଲେ ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ପରି ଚରିତ୍ର, ଯେଉଁମାନଙ୍କର କାମ ହେଉଛି ଅନ୍ୟର କ୍ଷତି କରିବା। ଆଉ ଅର୍ଜୁନ ଶୟନେ ସପନେ ଜାଗରଣେ ଯାହାର ପାଦପଦ୍ମକୁ ଭରସା କରିଥିଲେ ସେ ହେଉଛନ୍ତି ବିଶ୍ୱନିୟନ୍ତା ଭଗବାନ। ତେଣୁ କର୍ଣ୍ଣ ପରିବେଶ ତାକୁ ଅଭାଗା କଲା, ଆଉ ଅର୍ଜୁନଙ୍କୁ ଭାଗ୍ୟବାନ କଲା। ଏବେ ଏ ପରିବେଶକୁ ସଜାଡ଼ିବା କେମିତି? ଶ୍ରୋତାବନ୍ଧୁ, ଯେତେ ଭଲ କାମ କରୁଛନ୍ତି, ଯଥା ଦରିଦ୍ରକୁ ସାହାଯ୍ୟ ଦେଉଛନ୍ତି, ରୋଗୀର ସେବା କରୁଛନ୍ତି, ଈଶ୍ୱର ଆରାଧନା କରୁଛନ୍ତି, ଏସବୁ କାମ ପିଲାମାନଙ୍କୁ ଦେଖାନ୍ତୁ ଓ ଶିଖାନ୍ତୁ। ଆଉ ଯଦି କିଛି ମନ୍ଦ କାମ କରୁଛନ୍ତି, ଯଥା ନିଶାପାଣି ଖାଉଛନ୍ତି, କାହାକୁ ସମାଲୋଚନା କରୁଛନ୍ତି, କାହାକୁ ଗାଳି ଦେଉଛନ୍ତି, ଏସବୁ ଯେତେ ସମ୍ଭବ ପିଲାଙ୍କଠାରୁ ଦୂରେଇ ରଖନ୍ତୁ। ବାହାର ପରିବେଶ ସିନା ଖରାପ ହୋଇଯାଇଛି ବୋଲି ଆମେ କହୁଛେ, ହେଲେ ଘରେ ତ ଅନ୍ତତଃ ଆମେ ଏକ ଭଲ ପରିବେଶ ଆମ ପିଲାକୁ ଦେଇପାରିବା। ନହେଲେ କାଲି ସକାଳେ ଆମ ପିଲା ଯଦି ଅବାଟରେ ପାଦ ଦିଏ, ତେବେ ବାପା ମା ଆଗେ ନିଜକୁ କ୍ଷମା କରିପାରିବେ ତ? ତେଣୁ ପିତାମାତାଙ୍କର ଆଚରଣ, ଉଚ୍ଚାରଣ, ଆଦର୍ଶ, ବୁଝାମଣା ଏସବୁ ପ୍ରଥମେ ସୁନ୍ଦର ହେବା ଉଚିତ ନୁହେଁ କି? କାରଣ ମାଠିଆ ବଙ୍କା ହେଲେ ଦୋଷ ମାଠିଆର ନୁହେଁ, କୁମ୍ଭାରର। ଏକ ଅନୁକୂଳ ପରିବେଶରେ ଯଦି ମଞ୍ଜିରେ ଗଛ ହୋଇ ଫୁଲ ଫଳ ଦେଇପାରୁଛି, ମଣିଷ ରୂପୀ ଗଛ ସଫଳ ହେବନି କାହିଁକି? ତେଣୁ ଚେଷ୍ଟା କରିବା ଆମକୁ ବ୍ୟାଧର ପରିବେଶ ନୁହେଁ, ସର୍ବଦା ସାଧୁ ମହାତ୍ମାଙ୍କ ପରିବେଶ ମିଳୁ ଓ ଆମ ଓଟରୁ ସବୁବେଳେ ଝରି ପଡ଼ୁ ସେ ମନଜ୍ଞ ସଙ୍ଗୀତ, କୁଟକ ପଟ ସ୍ୱଭାବ ଯାହାର ତାକୁ ଦୂରୁ ମୁଁ କରଇ ଜୁହାର, ମୋତେ ନ ମିଶାଅ ତାଙ୍କ ସାଥିରେ ସଦା ରଖ।

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ସାରା ପ୍ରସାଦ କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 75ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୟ କୁମାର ଶପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ପରେ ଭଗବାନଙ୍କର ଆତ୍ମପ୍ରକାଶ, ଅମୁଖ ଦୃଷ୍ଟିରେ ବ୍ରହ୍ମାଙ୍କର ବେଦ ସୃଷ୍ଟି, ସନକ ସନନ୍ଦ କୁମାର ସନାତନ ଆଦିଙ୍କ ଜନ୍ମ ଇତ୍ୟାଦି ଗୋଟିକ ପରେ ଗୋଟିଏ ଦିବ୍ୟ କଳ୍ପନା ମାଳା ଗୁନ୍ଥିଲା ପରି ଗୁନ୍ଥା ହୋଇଛି।

0: ଆପଣ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 75ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେଦାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚାର ସାମ୍ବଲ। ସଙ୍ଗୀତ ପରିଚାଳନା ଓମପ୍ରକାଶ ମହାନ୍ତି। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214।

0: 803, ସିଆର୍ଧାନ 408, 409, 410, 411, 412, ସିଆର୍ଧାନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ 405, ସିଆର୍ଧାନ 403, ସିଆର୍ଧାନ 412, ସିଆର୍ଧାନ 414 ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମ ଗୁଡ଼ିକ ହେଉଛି ସିଆର୍ଧାନ 701, ସିଆର୍ଧାନ 702, ସିଆର୍ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 50% କିମ୍ବା 3 ଗ୍ରାମ ଥିରାମ 75% ଏହା ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣୁଥିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସୂଚନା ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗ ସୂଚନା।

0: भारतेन पाकिस्तान आक्रमित जम्मू कश्मीरस्य स्थिति विषये कृत टिप्पणी सम्बद्धं पाकिस्तानस्य रक्षा मंत्री ख्वाजा आसिफ इत्यस्य घोरालोचना कृता। विदेश मंत्रालयेन कथितं यत् एताः टिप्पण्यः प्रतिवेशी देशस्य स्वस्य असफलताम् अवच्छादनाय स्वस्य मानव अधिकारस्य उल्लंघनात् ध्यानं दूरीकर्तुं क्रियमाणाः निराशाजनकाः प्रयासाः सन्ति। नवदिल्ल्यां वार्ताहरान् सम्बोधयन् विदेश मन्त्रालयस्य प्रवक्ता रणधीर जयसवालः अवदत् यत् भारतम् एतान् कल्पित आरोपान् स्पष्टतया तिरस्कुर्वति। सः आशां प्रकटितवान् यत् अन्ताराष्ट्रिय समुदायः पाकिस्तानस्य दुष्कृतानां दुरुपयोगानां च उत्तरदायी भविष्यति। विदेश मंत्रालयेन कतरदेशे विस्फोटेन द्वादश भारतीय नागरिकाणां मृत्योः पुनः पुष्टिकृता अस्ति। जयसवालः अवदत् यत् अस्यां घटनायां आहत्य 66 जनाः घाताः सन्ति, ये सम्प्रति चिकित्सां प्राप्नुवन्ति। कतरदेशे अग्नि दुःखद घटनायां प्रभावितानां जनानां सहायार्थं तमिलनाडु सर्वकारेण सहायता घोषिता। मुख्यमंत्री सी जोसेफ विजयः अस्यां घटनायां ये प्राणान् त्यक्तवन्तः तेषां परिवारेभ्यः 10,00,000 रूप्यकाणाम् अनुग्रह राशिं घोषितवान्। राष्ट्रपतिः द्रौपदी मुर्मुः गतसायं राष्ट्रपतिभवने नागरिक सम्मान समारोहे पद्म पुरस्कार प्रदानं कृतवती। पत्रकारः पी नारायणन्, टेनिस् क्रीडकः विजय अमृतराज, अभिनेतारौ मम्मुट्टी तथा आर् माधवन्, गायिका अलका याज्ञिकः च प्राप्त पुरस्कारेषु अन्यतमाः सन्ति। अस्मिन् वर्षे सर्वकारेण आहत्य 31,00,100 पद्म पुरस्काराः घोषिताः आसन्। एतेषु 5 पद्मविभूषणं, 13 पद्मभूषणं, 13,100 पद्मश्री पुरस्काराः च सन्ति। कृषि कृषक कल्याण मंत्री शिवराज सिंह चौहान अवदत् यत् यलनिनो कारणात् उत्पद्यमानस्य दुर्लभ दुर्बल मानसूनस्य संभाव्य प्रभावस्य निवारणे भारत सर्वकारः कृषकाणां सहायतायै पूर्वसिद्धतां कुर्वन् वर्तते। इति वार्ताः।
1: ସକାଳେ ସମୁଦ୍ର ବେଳାରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ହେଉଛି ଶ୍ରବନ୍ଧ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଶ୍ରବନ୍ଧ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇ ଦେଉଛି, ମନେ ରଖନ୍ତୁ। ସକାଳ 7:10 ଶୁଣିବେ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ, 7:25 କାର୍ଯ୍ୟକ୍ରମ ପୁରାତନୀ, 1 ଶୁଣିବେ କେତୋଟି ଓଡ଼ିଶୀ ଚାନ୍ଦା ଏବଂ ଚମ୍ପୁ। ରାଘବଂଶରେ ପ୍ରଚାର କରିବେ 7:40 କେତୋଟି ହିନୀ କଥାଚିତ୍ର ଗୀତର ଆନନ୍ଦ ନେବେ 8:30 8:45 ସୋମ ସଙ୍ଗୀତର କାର୍ଯ୍ୟକ୍ରମ ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ 9:00 କିଛି ତଥ୍ୟ ଏବଂ କିଛି ଗୀତକୁ ପ୍ରସ୍ତୁତ ଆମ କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ 10:00 ଏବଂ 11:00 ରହିଛି ଓଡ଼ିଆ ଲୋକଗୀତର କାର୍ଯ୍ୟକ୍ରମ, 11:30 ମହିଳାମାନଙ୍କ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି କନ୍ୟା ସନ୍ତାନର ମାନସିକତା ଓ ମାର ଦାୟିତ୍ୱ, ଏ ସମ୍ପର୍କିତ ଆଲୋଚନା କରିବେ ଜ୍ୟୋତ୍ସ୍ନା ରାଣୀ। ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ 12:00। ଅପରାହ୍ନ 5:00 ରହିଛି NCT ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ଉମଙ୍ଗର ପରବର୍ତ୍ତୀ ଭାଗ, ନାଟ୍ୟଧାରା କ୍ରମରେ କୃଷ୍ଣଲୀଳାର ପରବର୍ତ୍ତୀ ଭାଗ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:10 ଶ୍ରୀ ଅନୁଚରିତ ମାନସର ପରବର୍ତ୍ତୀ ଭାଗ ଶୁଣିବେ। ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଗୀତଟିଏ 6:25 ଉଜ୍ଜଳ ଆମର ଦେଶ 6:30

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକରେ ଯୋଗଦେବେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷାର ବିଭିନ୍ନ ପଦକ୍ଷେପ ଓ ଦିଗ ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ର ପ୍ରଥମ ନୀତିରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝି ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଦୁର୍ନୀତିଗ୍ରସ୍ତ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟର ବିଭିନ୍ନ ସ୍ଥାନରେ

0: ଜ୍ଞାନରଥ
1: ବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରଥମ ପ୍ରତିଜୀବୀ ବା ଆଣ୍ଟିବାୟୋଟିକ୍ ଉଦ୍ଭାବନ ହେଲା। ସେହି ଆଣ୍ଟିବାୟୋଟିକ୍ ପେନସିଲିନ୍ ନାମରେ ଖ୍ୟାତ ହେଲା। ଏହାର ଉଦ୍ଭାବକ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କୁ ଏହି ଯୁଗାନ୍ତକାରୀ ଉଦ୍ଭାବନ ପାଇଁ 1945 ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିଦିନଠାରୁ ଆଣ୍ଟିବାୟୋଟିକ୍ ଜୀବାଣୁଜନିତ ରୋଗମାନଙ୍କ କବଳରୁ କୋଟି କୋଟି ଜୀବନ ରକ୍ଷା କରିପାରିଛି। ଏହାର ପରବର୍ତ୍ତୀ କାଳରେ ଶତାଧିକ ଉଚ୍ଚ ଶକ୍ତି ସମ୍ପନ୍ନ ଆଣ୍ଟିବାୟୋଟିକ୍ର ଉଦ୍ଭାବନ ହୋଇଛି। ଏ ସମସ୍ତ ଔଷଧ ଜନସମାଜର ପ୍ରଭୁତ କଲ୍ୟାଣ ସାଧନ କରୁଛି, ଏକଥା ନିଃସନ୍ଦେହ। ତେବେ ମନେ ରଖିବାର କଥା ଯେ ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ବିରୁଦ୍ଧରେ କାର୍ଯ୍ୟ କରେ, ଭୂତାଣୁ ବିରୁଦ୍ଧରେ ଏସବୁ ଆଣ୍ଟିବାୟୋଟିକ୍ ଫଳପ୍ରଦ ହୁଏ ନାହିଁ। ଆଣ୍ଟିବାୟୋଟିକ୍ ଔଷଧ ଗୁଡ଼ିକ ଅନେକ ସମୟରେ ଜୀବନ ରକ୍ଷାକାରୀ, ତଥାପି ଏହାର ପ୍ରୟୋଗ କଲାବେଳେ କେତେକ ସମୟରେ

0: ଅକର୍ମଣ୍ୟ ହୋଇଯାଇଛି। ଅନେକ ଜୀବାଣୁ ଏବେ ପେନସିଲିନ୍ ପ୍ରତିରୋଧୀ ବା ରେଜିଷ୍ଟାଣ୍ଟ ହୋଇଗଲେଣି। ପରବର୍ତ୍ତୀ କାଳରେ ଆବିଷ୍କୃତ ଅନ୍ୟାନ୍ୟ ଅନେକ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ଜୀବାଣୁକୂଳ ପ୍ରତିରୋଧୀ କ୍ଷମତା ହାସଲ କରିସାରିଲେଣି। ଏଭଳି ଅବସ୍ଥା ଚାଲୁ ରହିଲେ ଜୀବାଣୁକୂଳ ଅପରାଜୟ ହୋଇଯିବ। ତେଣୁ ଏହି ସଂକଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ଓ ବିକ୍ରେତା ଏବଂ ରୋଗୀ ସମସ୍ତଙ୍କୁ ସଚେତନ ଓ ସତର୍କ ହେବାକୁ ପଡ଼ିବ। ସେଥିପାଇଁ ଆଜି ଆଣ୍ଟିବାୟୋଟିକ୍ର ସମୁଚିତ ବ୍ୟବହାର ପାଇଁ ଆହ୍ୱାନ ଆସିଛି।
1: ଆମର ଶାସ୍ତ୍ରୀ ଶୁଣିଥିଲା ଆଲୋଚନା ଆଣ୍ଟିବାୟୋଟିକ୍ ବ୍ୟବହାର ସତର୍କତା। ଆଲୋଚକ ଥିଲେ ଡାକ୍ତର ରବିନାରାୟଣ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ମୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ସୁରକ୍ଷା ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୋଷ୍ଠୀ। ଦୁର୍ବଳ ମୌସୁମୀଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ FIH ପୁରୁଷ ବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ଗୋଲ୍ରେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ, ସାଇବର ସୁରକ୍ଷାଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ

ଯୋଜନା ଘୋଷଣା କରିଛି। ସଂଗଠନର ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ଏହି ନାବିକଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ସହଯୋଗ ପ୍ରଦାନ ସଂକ୍ରାନ୍ତ ନୌଚାଳନା ସତ୍ତାବଳୀଗୁଡ଼ିକୁ ଯାଞ୍ଚ କରାଯାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଓମାନ, ଇରାନ ଏବଂ ଏହି କ୍ଷେତ୍ରର ଅନ୍ୟ ଦେଶ ଏବଂ ସାମୁଦ୍ରିକ ଶିଳ୍ପସଂସ୍ଥା ସହ ସହଯୋଗ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଗଠନର ମହାସଚିବ କହିଛନ୍ତି। ଜେନେଭାଠାରେ ଇରାନର ରାଷ୍ଟ୍ରଦୂତ ତଥା ଜାତିସଂଘର ସ୍ଥାୟୀ ପ୍ରତିନିଧି ଅଲି ବାହାରିନି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ବୈଦେଶିକ ବାଣିଜ୍ୟିକ ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ଉନ୍ମୁକ୍ତ ରହିଛି। ସ୍ଥିର ଅର୍ଥନୀତି, ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ବହୁପକ୍ଷୀୟ ସହଯୋଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆଭାସୀ ମାଧ୍ୟମରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ସମ୍ମିଳନୀ

0: ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ବିଜୟୀ ହୋଇଛି। ଆମେରିକାର ହୋଷ୍ଟନ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପର୍ତ୍ତୁଗାଲ ପରାସ୍ତ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଇଂଲଣ୍ଡ ଓ ଘାନା ମଧ୍ୟରେ ବୋଷ୍ଟନ୍ଠାରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କାନାଡ଼ାର ଟରଣ୍ଟୋ ଷ୍ଟାଡିୟମ୍ରେ କ୍ରୋଏସିଆ ଏବଂ ପାନାମା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଜି କଲମ୍ବିଆ ଏବଂ କଙ୍ଗୋ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ମହାରାଷ୍ଟ୍ର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଜି ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉପହିମାଳୟ ଅଞ୍ଚଳ, ସିକ୍କିମ ଏବଂ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଦୁର୍ବଳ ମୌସୁମୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଚାଷୀଙ୍କୁ ସହଯୋଗ ପ୍ରଦାନ ଲକ୍ଷ୍ୟରେ ସରକାର ଗ୍ରହଣ କରୁଛନ୍ତି ଆଗୁଆ ପଦକ୍ଷେପ। ହର୍ମୁଜ୍ ପ୍ରଣାଳୀରେ ଅଟକି ରହିଥିବା 11,000 ଅଧିକ ନାବିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ଘୋଷଣା ଏବଂ ଏଫ୍ଆଇଏଚ୍ ପୁରୁଷବର୍ଗ ହକି ପ୍ରତିଯୋଗିତାରେ ଭାରତ ପାକିସ୍ତାନ ବିପକ୍ଷରେ 4-3 ବିଜୟୀ। ସମ୍ବାଦ ଶେଷ ହେଲା।
1: ଶ୍ରୀବନ୍ଧୁ ଆପଣଙ୍କୁ ପୁଣିଥରେ ସ୍ୱାଗତ କରୁଛି ଆମର କାର୍ଯ୍ୟକ୍ରମ ପରିସରକୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 7.6 ମେଗା ହର୍ଜ ଏବଂ ଠିକ୍ ଆକାଶବାଣୀ କାର୍ଯ୍ୟକ୍ରମକୁ ପ୍ରସାର ଭାରତୀ ମୋବାଇଲ୍ ନ୍ୟୁଜ୍ ଅନ୍ ଏୟାର୍, ଏୟାର୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ସ୍ୱୟଂ ବର୍ତ୍ତମାନ ସକାଳ 7:26 ଆସନ୍ତୁ ପ୍ରଧାନ କ୍ରମରେ ଶୁଣିବା କେତେ ଓଡ଼ିଶୀ ଛନ୍ଦ ଏବଂ ଚମ୍ପୁ। ପ୍ରଥମେ ଚମ୍ପୁ ପରିବେଷଣ କରୁଛନ୍ତି ଭୁବନେଶ୍ୱର ମିଶ୍ର, କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନା।
2: एक मजबूत घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ चेटनाड सीमेंट, द परफेक्ट कंक्रीट चॉइस।

0: আচ্ছা দাসবাবু, আপনার ঘরটা
1: 1970
2: ରଞ୍ଜିତା ସେନାପତି, କାଞ୍ଚିନାରାୟଣ ମହାନ୍ତିଙ୍କ ରଚନା, ରାଗ ମିଶ୍ର ଖମାଚୁ ଆଧାରିତ ଗୀତଟି।

ବୁଝିଲେ ଶ୍ରୋତା ବନ୍ଧୁ, ବେବିକୁ କେବଳ ଗେଲା କଲେ ଚଳିବନି, ତାର ସୁସ୍ଥ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଆଉ ଖାସ୍ ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଏଥର ବିଷୟବସ୍ତୁ ରଖିଛୁ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ତାର ଚିକିତ୍ସା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ଆଜି ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ, ଆଜି ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ଏଇ ପ୍ରେମ ହିଁ ତ ସବୁକିଛି, ବଞ୍ଚିବାର ଆବେଗ, ଆଗକୁ ବଢ଼ିବାର ପ୍ରତିଶ୍ରୁତି, ଭଲ ପାଇବାର ଚିରନ୍ତନ ସ୍ରୋତ ହିଁ ତ ଏ ପ୍ରକୃତିକୁ ସାଇତି ରଖିଛି, ଜୀବନଯାତ୍ରାକୁ ସୁଗମ କରିଛି।

ଯେଉଁଠି ଭଲ ପାଇବାର ଉତ୍ସ ନାହିଁ ସେଇଠି ଜୀବନର ପରିଭାଷା ହିଁ ନାହିଁ। ଯେଉଁଠି ପ୍ରେମର ଅମୃତ ବିଚ୍ଛୁରି ହେଉନି ସେଇଠି ବଞ୍ଚିବାର ମାଧୁର୍ଯ୍ୟ ହିଁ ନାହିଁ।

0: ଶ୍ରୋତାବନ୍ଧୁ ଆପଣଙ୍କୁ ପୁଣିଥରେ ସ୍ୱାଗତ କରୁଛି ଆମର କାର୍ଯ୍ୟକ୍ରମ ପରିସରକୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଆପଣ ଠିକ୍ ଏକ ସମୟରେ କାର୍ଯ୍ୟକ୍ରମକୁ ପ୍ରସାରଭାରତୀ ମୋବାଇଲ୍ ନ୍ୟୁଜ୍ ଅନ୍ ଏୟାର ଏୟାର ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମ୍ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ସ୍ୱୟଂବର୍ଦ୍ଧନ ସକାଳ 10:00 ଆସନ୍ତା ଆମ କିଛି ତଥ୍ୟ ଏବଂ କିଛି ଗୀତକୁ ନେଇ ପ୍ରସ୍ତୁତ ଆମ କାର୍ଯ୍ୟକ୍ରମ ଗୀତାଞ୍ଜଳି।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘଟ 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ

ମନୋରଞ୍ଜନର ବିଶାଳ ଜଗତ ବଲିଉଡ଼ ଇଣ୍ଡଷ୍ଟ୍ରି ସିନେ ଦର୍ଶକଙ୍କୁ ଅନେକ ସୁପରହିଟ୍ ସିନେମା ଦେଇଛି ବଲିଉଡ଼। ବ୍ୟବସାୟିକ ହେଉ କି କଳାତ୍ମକ ସିନେମା ହେଉ, ସବୁଠୁ ଆଗରେ ବଲିଉଡ଼। ତେବେ ଦିନ ଦିନ ବଦଳିବାରେ ଲାଗିଛି ବଲିଉଡ଼ର ଧାରା। ଫିଲ୍ମର କାହାଣୀଠାରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆସିଛି ବିରାଟ ପରିବର୍ତ୍ତନ। ବର୍ତ୍ତମାନ କେବଳ ପାରମ୍ପରିକ ସିନେମା ନୁହେଁ, ବରଂ ଭିନ୍ନ ଶୈଳୀ ସାମାଜିକ ପ୍ରସଙ୍ଗ ଆଧାରିତ ଚଳଚ୍ଚିତ୍ର ଦର୍ଶକଙ୍କୁ ଆକର୍ଷିତ କରିବାରେ ଲାଗିଛି। ଦର୍ଶକ ଏବେ ଭଲ କାହାଣୀ ଚାହୁଁଛନ୍ତି। ବଡ଼ ବଜେଟ୍ ଲୋକପ୍ରିୟ କଳାକାର ସତ୍ତ୍ୱେ ଦୁର୍ବଳ କାହାଣୀ ଯୋଗୁଁ ଅନେକ ସମୟରେ ଫିଲ୍ମ ଫ୍ଲପ୍ ହେଉଛି, ବରଂ ସ୍ତ୍ରୀ ଟୁ ଦେବା ଭଳି ପ୍ରସଙ୍ଗ ଆଧାରିତ ଫିଲ୍ମ ବକ୍ସ ଅଫିସରେ ସଫଳତା ଲାଭ କରୁଛି।

ହସ୍ପିଟାଲର ପେଡିଆଟ୍ରିକ୍ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ? ଆଜି ଅପରାହ୍ନ 5টা-6টা ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ନିର୍ଭର କରୁନାହିଁ, ବରଂ ନବାଗତଙ୍କ ଭଲ କାହାଣୀର ଫିଲ୍ମ ମିଳୁଛି ମଧ୍ୟ ଅଳ୍ପ ସଫଳତା। ଏଭଳି ଚଳଚ୍ଚିତ୍ର ଶହ ଶହ କୋଟି ଟଙ୍କା ବ୍ୟବସାୟ କରି ବକ୍ସ ଅଫିସରେ ଏକ ସୃଷ୍ଟି କରୁଛି, ଯେମିତିକି ଧୁରନ୍ଧର ଆଉ ଧୁରନ୍ଧର 2 ରେଭେଞ୍ଜ।

କାହାଣୀ ପ୍ରସ୍ତୁତ ହେଉଛି। ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଯୋଗୁଁ ଚଳଚ୍ଚିତ୍ର ନିର୍ଦ୍ଦେଶନା ଏବଂ ନିର୍ମାଣରେ ମଧ୍ୟ ରୂପାନ୍ତରଣ ଘଟିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍ ସିନେମା ରିଲିଜ୍ ହୋଇଛି, ସେଗୁଡ଼ିକ ବ୍ୟବସାୟିକ ଦୃଷ୍ଟିକୋଣରୁ ଓ ଦର୍ଶକଙ୍କ ଭଲ ପାଇବାକୁ ନେଇ ଚହଳ ସୃଷ୍ଟି କରିଛି, ଅନେକ ସଫଳତା ପାଇଛି।

ସିନେମା ମନୋରଞ୍ଜନ ଏକ ମାଧ୍ୟମ, ପର୍ବପର୍ବାଣି ହେଉ କି ଛୁଟି ଦିନ ଚଳଚ୍ଚିତ୍ର ମନୋରଞ୍ଜନର ମାଧ୍ୟମ ସାଜେ। ତେଣୁ ଦର୍ଶକଙ୍କ ରୁଚି ଅନୁସାରେ ଫିଲ୍ମ ନିର୍ମାତା ନୂଆ ନୂଆ ସିନେମା କରିଥାନ୍ତି। ଏ କ୍ରମରେ ଗତ କିଛି ବର୍ଷ ଧରି ହିନ୍ଦୀ ସିନେମାରେ କାହାଣୀ ଚୟନ ହେଉ କି ଅଭିନୟ, ଗୀତ ହେଉ କି କାହାଣୀର ଉପସ୍ଥାପନ ହେଉ, ସବୁ ବର୍ଗର ଦର୍ଶକକୁ ବାନ୍ଧି ରଖୁଛି। ଟେକ୍ନିକ୍, ଆକ୍ସନ୍, ଷ୍ଟାଇଲ୍ ଅଫ୍ ମେକିଂ, କଳାକାର ଚୟନ, ଏସବୁ କ୍ଷେତ୍ରରେ ଏହି ସିନେମାଗୁଡ଼ିକ ବହୁତ ଆଗରେ ରହୁଛି, ଫଳରେ ହଲ୍ରେ ଦୀର୍ଘଦିନ ଧରି ସିନେମା ଚାଲିବା ସହିତ ବକ୍ସ ଅଫିସ୍ ରେକର୍ଡ କରୁଛି।

ଭବିଷ୍ୟତରେ ହିନ୍ଦୀ ସିନେମା ଅଧିକ ପାନ୍ ଇଣ୍ଡିଆ ଏବଂ ଗ୍ଲୋବାଲ ମାର୍କେଟରେ ନିଜ ସ୍ଥାନ ସୁଦୃଢ଼ କରିବ। ପାଣ୍ଡେ ଫିଲ୍ମ ଯାହା ସମଗ୍ର ଭାରତର ଦର୍ଶକଙ୍କୁ ଲକ୍ଷ୍ୟ କରି ତିଆରି, ଯେମିତିକି RRR, ବାହୁବଲି, କାନ୍ତାର ଆଦି ସିନେମା, ଭବିଷ୍ୟତରେ ହିନ୍ଦୀ ଡବ୍ ଭର୍ସନ ମାଧ୍ୟମରେ ବିଶାଳ ସଫଳତା ଆଣିବା ପାଇଁ ଚେଷ୍ଟା କରାଯିବ। ଫ୍ରାଞ୍ଚାଇଜ୍ ଓ ସିକ୍ୱେଲ୍ ଫିଲ୍ମର ରୁଚି ମଧ୍ୟ ବଢ଼ିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାହୁବଲି, ପଦ୍ମାବତ 2.0 ଏବଂ RRR ଭଳି ଫିଲ୍ମରେ VFX ସର୍ବଯୋଗ କରାଯାଏ। ବୃହତ୍କାର ମହଲ, ଯୁଦ୍ଧ ଦୃଶ୍ୟ, ଆକ୍ସନ ସିକ୍ୱେନ୍ସ ଆଦି ସାମିଲ ରହିଥିବାରୁ ଏହିପରି ସିନେମା ଦେଖିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହେଉଛି। ତେବେ ଆଗାମୀ ଦିନରେ ସିନେମାରେ ଟେକ୍ନୋଲୋଜିର ବ୍ୟବହାର ଅଧିକ ହେବ। AI ଆଧାରିତ VFX, VR, AR, ଭର୍ଚୁଆଲ ପ୍ରଡକ୍ସନ ଦ୍ୱାରା କଥାବସ୍ତୁକୁ ଅଧିକ ଆକର୍ଷଣୀୟ ବାସ୍ତବ କରାଯିବ। ସମଗ୍ର ଭାରତୀୟ ସମାଜର ଅନୁଭୂତି, ସାମାଜିକ ସନ୍ଦେଶ ଓ ନୂତନ ପିଢ଼ିଙ୍କ ରୁଚିକୁ ଧ୍ୟାନରେ ରଖି ହିନ୍ଦୀ ଫିଲ୍ମ ଭବିଷ୍ୟତରେ ଗୁଣମାନ ଓ ବ୍ୟବସାୟିକ ଭାବେ ଦୁଇ ହାତରେ ନିଶ୍ଚୟ ସଫଳ ହେବ।

ବର୍ତ୍ତମାନ ହିନ୍ଦୀ ଫିଲ୍ମ ଅଧିକ ବ୍ୟବସାୟିକ ସଫଳତା ଓ ଲୋକପ୍ରିୟତାର ପ୍ରମୁଖ କାରଣ ହେଉଛି ତାହାର ବିଷୟବସ୍ତୁ ବିବିଧତା ଓ ନୂତନ ପିଢ଼ିର ଯଥା ଅଭିନୟ। ଆଜିର ଦର୍ଶକ ତାରକା ଦେଖି ନୁହେଁ, କଣ୍ଠ ଦେଖି ଫିଲ୍ମ ଚୟନ କରୁଛନ୍ତି। 12 ଫେଲ୍, ଦି କାଶ୍ମୀର ଫାଇଲ୍ସ, ଏସବୁ ସତ୍ୟଘଟଣା ଆଧାରିତ ଫିଲ୍ମରେ ସାମାଜିକ ସନ୍ଦେଶ ରହୁଛି। ଓଟିଟି ଏବଂ ଟେକ୍ନୋଲୋଜି ମାଧ୍ୟମରେ ହିନ୍ଦୀ ସିନେମା ଏବେ ଗ୍ଲୋବାଲ୍ ମଞ୍ଚରେ ନିଜ ସ୍ଥାନ ସୃଷ୍ଟି କରିପାରିଛି। ପ୍ରଥମେ ନିର୍ମାତାମାନେ ଦର୍ଶକଙ୍କ ରୁଚିକୁ ଭଲ ଭାବେ ବୁଝି ଆଧୁନିକ ଭିଜୁଆଲ୍ ଇଫେକ୍ଟ, ବିଶାଳ ସେଟ୍ ଓ ଆକର୍ଷକ ସଙ୍ଗୀତ ସହିତ ମସଲ ଏଣ୍ଟରଟେନମେଣ୍ଟ ଦେଉଛନ୍ତି। ଦ୍ୱିତୀୟ, ମାର୍କେଟିଂ ଓ ପ୍ରମୋସନ ନୀତି ଏବେ ଅତ୍ୟାଧୁନିକ ଓ ଡିଜିଟାଲ ଭିତ୍ତିକ ହୋଇଛି, ଯାହା ଦେଶ ଓ ବିଦେଶର ଦର୍ଶକମାନଙ୍କୁ ଆକର୍ଷିତ କରୁଛି। ତୃତୀୟ, ସାଉଥ୍ ଇଣ୍ଡିଆ ଫିଲ୍ମ ଡଭର୍ସନ, ପୁଷ୍ପା, RRR, କାନ୍ତରା ଆଦି ଫିଲ୍ମ, ଏସବୁ ସିନେମା ମାର୍କେଟରେ ଅସାଧାରଣ ବ୍ୟବସାୟ କରି ସିନେମାର ମାନଦଣ୍ଡକୁ ବଢ଼ାଇଛି। ଏହି ପାନ୍ ଇଣ୍ଡିଆ ଟ୍ରେଣ୍ଡ ଫିଲ୍ମ ଶିଳ୍ପକୁ ନୂତନ ଦିଗ ଦେଇଛି ଓ ହିନ୍ଦୀ ସିନେମାକୁ ଅଧିକ ବ୍ୟବସାୟ ଭାବେ ଶକ୍ତିଶାଳୀ କରିଛି। ଏଥିରେ ପ୍ରମାଣିତ ହେଉଛି ଯେ ଅରିଜିନାଲ୍ କାହାଣୀ, ଲୋକେସନ୍, ବଜେଟ୍ ଏସବୁ କ୍ଷେତ୍ରରେ କେବେ ବି ହିନ୍ଦୀ ସିନେମା ନିର୍ମାତା କମ୍ପ୍ରମାଇଜ୍ କରନ୍ତି ନାହିଁ, ଯାହାଫଳରେ ଫିଲ୍ମ ବ୍ୟବସାୟିକ ସଫଳତା ହାସଲ କରୁଛି ଏବଂ ଏମିତି ଧାରା ଆଗକୁ ମଧ୍ୟ ଜାରି ରହିବ।

0: ବୋହୁ
1: ହଁ ମା
0: ଏହି ଘରର କିଛି ନିୟମ ଅଛି
1: ଯେମିତିକି
0: ଏଠି କ୍ୟାଶର ପରମ୍ପରା ନାହିଁ
1: ତ ନେଣ ଦେଣ
0: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ ଯେମିତି UPI ରେ
1: ଆଚ୍ଛା
0: ହଁ ଆଉ ଶୁଣ ଆଉ ଗୋଟେ ନିୟମ ଅଛି
1: ସେଇଟା କଣ ମା
0: ତୋ ମୁହଁ ଦେଖା ବି UPI ରେ ମିଳିବ
1: ଆପଣ ବି ନା ମା
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
1: ସହଜ ଅଟେ ପ୍ରତିଦିନ ନେଣ ଦେଣ

0: ଶୁଣୁଥିଲେ କିଛି ତଥ୍ୟ ଏବଂ କିଛି ଗୀତ ନେଇ ପ୍ରସ୍ତୁତ ଆମର କାର୍ଯ୍ୟକ୍ରମ ଜ୍ଞାନାଞ୍ଜଳି କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଆପଣ ଠିକ୍ ଆକାଶବାଣୀ କାର୍ଯ୍ୟକ୍ରମକୁ ପ୍ରସାରଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମ୍ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି ଲୋକଗୀତର କାର୍ଯ୍ୟକ୍ରମ
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ ଚଏସ୍।

ଭାରତ ବର୍ଷର ପ୍ରାକୃତିକ ମାନଚିତ୍ରକୁ ଲକ୍ଷ୍ୟ କଲେ ଅଦ୍ୟାବଧି ଆମେ ଉତ୍ତର ଭାରତରେ ଦେଖିବା ଅଯୋଧ୍ୟା, ସେତେବେଳେ ସେ ଅଯୋଧ୍ୟା କେମିତି ଥିଲା ଏ ସମ୍ପର୍କରେ କବି ମଧୁସୂଦନ ରାଓ ପ୍ରମାଣ ଦିଅନ୍ତି।

ଦେବସଭାରେ ସ୍ୱାମୀଙ୍କର ସ୍ଥାନ ଥିଲା ଯାହା, ଏଣେ ସମୁଦ୍ର ପକ୍ଷରେ ଲକ୍ଷ୍ମୀଙ୍କର ସ୍ଥାନ ଥିଲା ଯାହା, ସେତେବେଳେ ଭାରତ ଭୂଖଣ୍ଡରେ ଅଯୋଧ୍ୟାର ସ୍ଥାନ ମଧ୍ୟ ଥିଲା ସେଇଆ। ଏଇ ଅଯୋଧ୍ୟା ପ୍ରଦେଶରେ ରାଜା ଥାନ୍ତି କିଏ?

ରାଜା ସୁଦର୍ଶନ ସେତେବେଳେ ଯେଉଁ ଶାସନ ପ୍ରଣାଳୀ ପ୍ରବର୍ତ୍ତନ କରିଥିଲେ ତଦ୍ୱାରା ଲୋକ ଚରିତ୍ର କେମିତି ଥିଲା, ଏମିତି ଭାବରେ ଥିଲା ଯେ ଆମର ରସସିନ୍ଧୁ ସୁଲକ୍ଷଣାର କବି କେଶବରାଜ ହରିଚନ୍ଦନ ଏହାର ପ୍ରମାଣ ଦିଅନ୍ତି।

ରାଜବର୍ଗଙ୍କ ଦା ଯେତେବେଳେ ଆଦିଷ୍ଟ ହେଲେ ସେତେବେଳେ ରାଜା ସୁରତ ଯାଇ ପହଞ୍ଚି ଗଲେ ଗୁରୁଙ୍କ ନିକଟରେ। ତେଣୁ ଜାତନିକାକୁ ବିଦା ଦେବା ଉଦ୍ଦେଶ୍ୟରେ ଗୁରୁ ଡାକିଲେ, କହିଲେ ମା ଜାତନିକା, ତୁ ଆଶ୍ରମର ବିଦ୍ୟା ଶିକ୍ଷା ଶେଷ ହେଇଗଲା, ତୁ ଏଣିକି ବାପାଙ୍କ ସାଙ୍ଗରେ ଉଆସକୁ ଫେରିଯିବା କହ। ଯେତେବେଳେ ଉଆସ ଫେରିଯିବା କଥା ଶୁଣିଲେ ରାଜନିକା, ଗୁରୁ ଦକ୍ଷିଣା ଦେବା ପ୍ରବୃତ୍ତି ତାର ଜାଗ୍ରତ ହେଲା। କହିଲା, ଗୁରୁଦେବ ମୁଁ ଆପଣଙ୍କୁ କି ଦକ୍ଷିଣା ଦେବି ଆପଣ ପ୍ରକାଶ କରନ୍ତୁ। ଗୁରୁ ମନା କଲେ, କହିଲେ ମା ତୋ ମଧୁର ବ୍ୟବହାରରେ ଦକ୍ଷିଣା ପାଇଛି, ଆଉ ମୋର ଦକ୍ଷିଣା ଆବଶ୍ୟକ ନାହିଁ। ତଥାପି ରାଜନିକା କହିଲା, ଦକ୍ଷିଣା ନ ଦେଲେ ଆୟତ ବିଦ୍ୟା ନୁହଁ। ଅପଟନ କରି ଆସନ୍ତୁ ଆହେ।

ପରକାଳ ଆଉ ପରକାଳର ଦେବତା ପତି ପରମ ଗୁରୁ ଯଥାବିଧି ନିର୍ବିଘ୍ନ ରାଜକୀୟ ପରିପାଟି ମଣ୍ଡିତ ବିବାହ କାର୍ଯ୍ୟ ସମାହିତ ହେଲା। ଆସିଗଲା ସେଇ ଦିନ, ଦିନ ପରେ ଦିନ ଗଢିବା ପରେ ଆସିଗଲା ଚତୁର୍ଥ ଦିନ ବାହାଘର ରଜନୀ। ଏଇ ଗୁରୁ ଦକ୍ଷିଣ ବାର ପାଣି ଯାଚନିକା ଏଇ ଦିନ ମନରେ ଆସିଗଲା।

କରିବେ ବୀରସେନ କିଙ୍କର୍ତ୍ତବ୍ୟ ବିମୂଢ ଗୁରୁଙ୍କ ପ୍ରତି ଅବଶ୍ୟ ସେତେବେଳେ ସମ୍ମାନ ଥିଲା, ଆଜି ଗୁରୁ ଦକ୍ଷିଣା ନେବା ପାଇଁ ପଶ୍ଚିମ ବିଜୟର

ମଧ୍ୟ ହାରିଗଲେ ଜାତନୀ କାର୍ପଥଲିସ କଣ୍ଟକ ହେଇଗଲା ଜାତନୀ ପହଞ୍ଚି ଗଲା ଗୁଣ୍ଡ ନିକଟରେ ଶୟନ ଅବସ୍ଥାରେ ଅଛନ୍ତି ଗୁରୁ ଆଉ ତାଙ୍କର ନିଦ୍ରା ଭଙ୍ଗ ନ କରି ମୁଣ୍ଡିଆଟିଏ ମାରି ନିଦ୍ରା ଭଙ୍ଗ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲା ଏଣେ ଇନ୍ଦ୍ର ଚିନ୍ତା କଲେ ଆରେ ରାତିକ ଭିତରେ ଗୁରୁ ଦକ୍ଷିଣା ଦେଇଦେଲେ ୟାରି ପୁଣ୍ୟ ବଳରେ ୟାର ସ୍ୱାମୀ ମୋ ଇନ୍ଦ୍ରପଦ ନେଇଛି ଡାକିଲେ ସୂର୍ଯ୍ୟଦେବଙ୍କୁ କହିଲେ ହେ କମଳ ବାନ୍ଧବ ହେ ମିତ୍ର ମୋର ଅନୁରୋଧ ରକ୍ଷା କର ମୋର ଇନ୍ଦ୍ରପଦକୁ ଅକ୍ଷୁର୍ଣ୍ଣ ରଖ ତୁମେ ଟିକେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଉଦୟ ହେଇଯା ସୂର୍ଯ୍ୟ ତାଙ୍କର ଅନୁରୋଧ କ୍ରମେ ଏଣେ ନିଶ୍ଚିତାଉ ଦେବ କମଳ ବାନ୍ଧବ ଆସିଦେଲେ ମନେ ଆନ୍ଦୋଳିତ ହେଲା ପକ୍ଷୀ କୁହା କଥା ଯେତେବେଳେ ପାଇଲା ଜାତନିକା ଦେଖିଲା ମୁଁ ଗୁରୁ ଦକ୍ଷିଣା ଦେଇ ପାଇଲିନି ଆଉ ସ୍ୱାମୀ ମଧ୍ୟ ମୋତେ ଗ୍ରହଣ କରିବେ।

0: ଡିଜିଟାଲ ପେମେଣ୍ଟ କରୁ ଯେମିତି UPI ରେ।
1: ଆଚ୍ଛା
0: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
1: ସେଇଟା କଣ ମା?
0: ତୋ ମୁହଁ ଦେଖା ବି UPI ରେ ମିଳିବ।
1: ଆପଣ ବି ନା ମା।
2: ଭାରତ କରେ ଡିଜିଟାଲ।

ନିଜକୁ ଛୋଟ ମନେ କରି କାହାର ଗୋଡ଼ ଧରିବା ଅପେକ୍ଷା ନିଜେ କେମିତି ବଡ଼ ହେବେ ତା ପାଇଁ ଚେଷ୍ଟା କରନ୍ତୁ, କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖରରେ ପହଞ୍ଚାଇଥାଏ। ଶ୍ରୋତା ଭଉଣୀ ନମସ୍କାର, ଆସନ୍ତୁ ଏହି ଚିନ୍ତନ ସହିତ ଆଜିର ମହିଳା ମହଲ କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ଉପସ୍ଥାପନାରେ ଆଜି ମୁଁ ଆପଣଙ୍କ ସହ ଅରୁନ୍ଧତୀ।

0: ଶ୍ରୋତା ଭଉଣୀ, ଈଶ୍ୱରଙ୍କ ଏହି ବୈଚିତ୍ର୍ୟମୟ ସୃଷ୍ଟି ନାରୀ ହେଉଛି ଏକ ଅନୁପମ ଅଦ୍ୱିତୀୟ ସୃଷ୍ଟି। ଦୁଇଟି ଅକ୍ଷରକୁ ନେଇ ନାରୀ ଶବ୍ଦ, କିନ୍ତୁ ତାର ଦାୟିତ୍ୱ ଓ କର୍ତ୍ତବ୍ୟ ଦୃଷ୍ଟିରୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ପାଇଁ ଧରାପୃଷ୍ଠକୁ ଆସିଛି। ନିଜ କର୍ତ୍ତବ୍ୟକୁ ଠିକ୍ ରୂପେ କରିପାରିଛି, କେବେ ମା ରୂପରେ, କେବେ କନ୍ୟା ରୂପରେ, ତ କେବେ ଅର୍ଦ୍ଧାଙ୍ଗିନୀଟିଏ ହୋଇ। ପ୍ରତ୍ୟେକ ଭୂମିକାରେ ତାର କର୍ତ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକାଟି ତ ହେଉଛି ତାର ସନ୍ତାନ ପାଇଁ, ପରିବାର ପାଇଁ, ସର୍ବୋପରି ସମାଜ ପାଇଁ। ଭ୍ରୂଣଟି ଗର୍ଭକୁ ଆସିବା ଦିନଠୁ ତାର କର୍ତ୍ତବ୍ୟ ବଢ଼ିଯାଏ। ଗର୍ଭରେ ଭ୍ରୂଣଟିର ଯତ୍ନ ନେବାଠୁ ଯାଇ ଛୁଆ ଭୂମିଷ୍ଠ ହେଲା ପରେ ତାର ପାଳନ ପୋଷଣ, ବିଶେଷ କରି ତାକୁ ସଂସ୍କାର ଦେଇ ମଣିଷ ପରି ମଣିଷଟିଏ କରି ଗଢ଼ି ତୋଳିବାରେ ମାଆର ବିଶେଷ ଦାୟିତ୍ୱ ବଢ଼ିଯାଏ। ଛୁଆଟିକୁ ଠିକ୍ ସମୟରେ ଖୁଆଇବାଠୁ ନେଇ ତାର ସ୍ୱାସ୍ଥ୍ୟର ଯତ୍ନ ଏବଂ ତାକୁ ଚାଲି ଶିଖାଇବା, କଥା କୁହାଇବାଠୁ ଆରମ୍ଭ କରି ଯାବତୀୟ ନୈତିକ ଶିକ୍ଷା ଦେଇ ମା ତାର ଗୁରୁ ଦାୟିତ୍ୱ ସମ୍ପାଦନ କରେ। ତେଣୁ ତ କୁହାଯାଏ ମା ହେଉଛି ଛୁଆର ପ୍ରଥମ ଗୁରୁ। ଏହି କ୍ଷେତ୍ରରେ ଶ୍ରୋତା ଭଉଣୀ, ଝିଅଟି ପାଇଁ ମା ଅଧିକ ଜାଗ୍ରତ ହେବା ଆବଶ୍ୟକ। ଆଜ ଏହି ଶିକ୍ଷିତ ଦୁନିଆରେ ବେଳେବେଳେ ଝିଅଟି ସୁରକ୍ଷିତ ରହୁନି। ଅନେକ ସମୟରେ କୋମଳମତି ବୟସରେ ମାନସିକ ଏବଂ ଶାରୀରିକ ସ୍ତରରେ ନିର୍ଯାତିତ ଏବଂ ପ୍ରତାରିତ ହେଉଛି। ଏଭଳି କ୍ଷେତ୍ରରେ କିଶୋରୀ କନ୍ୟାଟି ଲଜ୍ଜା ଏବଂ ଭୟରେ ନିଜେ ଭୋଗିଥିବା କଷ୍ଟକୁ ପରିବାର ସଦସ୍ୟଙ୍କୁ କହିବାକୁ କୁଣ୍ଠାବୋଧ କରୁଛି। ଏଣୁ ଏଠାରେ ମା କର୍ତ୍ତବ୍ୟ ବହୁତ ବଢ଼ିଯାଏ। ଝିଅଙ୍କ ସହିତ ସାଙ୍ଗଟିଏ ଭଳି ବ୍ୟବହାର କରି, ସେମାନଙ୍କ ସହିତ କଥାବାର୍ତ୍ତା କରି, ତାକୁ ଦୁନିଆରେ ଝିଅମାନଙ୍କ ସହିତ ହେଉଥିବା ଦୁର୍ଘଟଣା ସମ୍ପର୍କରେ ସଚେତନ କରାଇବାକୁ ହେବ ମାଆଟିକୁ। ସେମାନେ ଯେଭଳି କୌଣସି ଖରାପ ରାସ୍ତାରେ ପାଦ ଖସାଇ ନ ଦିଅନ୍ତି, ସେଥିପ୍ରତି ମଧ୍ୟ ମାଙ୍କୁ ହିଁ ଧ୍ୟାନ ଦେବା ଆବଶ୍ୟକ। ତେବେ ଶ୍ରୋତା ଭଉଣୀ, ଆଜି ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ଆଜିର ଆମର ଆଲୋଚନା, କନ୍ୟା ସନ୍ତାନର ମାନସିକତା ଓ ମାଆର ଦାୟିତ୍ୱ। ଆଜି ଏ ବିଷୟରେ କଥାବାର୍ତ୍ତା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଭଉଣୀ ଜ୍ୟୋତ୍ସ୍ନାରାଣୀ ଦେବୀ। ମ୍ୟାଡମ୍ ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମକୁ ସ୍ୱାଗତ। ମ୍ୟାଡମ୍, ଆପଣ ତ ଜାଣନ୍ତି ଆଜିର ଆମର ଆଲୋଚନାର ବିଷୟବସ୍ତୁ ହେଉଛି କନ୍ୟା ସନ୍ତାନର ମାନସିକତା ଓ ମାଆର ଦାୟିତ୍ୱ। ଆମେ ସମସ୍ତେ ଜାଣୁ ମ୍ୟାଡମ୍, ଆଜି ସମାଜରେ ପ୍ରାୟ ସବୁ ବୟସର ଲୋକେ ବିପଦଗାମୀ ହେବାରେ ଲାଗିଛନ୍ତି, ବିଶେଷ କରି ଆଜିର ଯୁବଗୋଷ୍ଠୀ ବା କିଶୋର ବା କିଶୋରୀମାନେ କେତେକ ଉଚ୍ଛୃଙ୍ଖଳ ହୁଅନ୍ତି। ସେମାନେ ପ୍ରାୟତଃ କାହାକୁ ମାନନ୍ତିନି କି କାହାକୁ ଟିକେ ସମ୍ମାନ ବି ଦେଖାନ୍ତିନି। ଏବଂ ଦେଖାଯାଏ ଆମର କେତେକ କିଶୋର କିଶୋରୀ କୁହନ୍ତୁ ବା ଯୁବଗୋଷ୍ଠୀ ପଥରଷ୍ଟ ହୋଇ ଅବାଟକୁ ଚାଲିଯାଆନ୍ତି। ଏପରି ସ୍ଥଳେ ଆମ ମା ମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି କିଶୋର କିଶୋରୀ କନ୍ୟାଙ୍କୁ ନେଇ। କାରଣ ଏହିପରି କୋମଳ ଅବସ୍ଥାରେ ସେମାନେ ଜାଣନ୍ତି ଭଲ କ'ଣ ଆଉ ମନ୍ଦ କ'ଣ। ପ୍ରଥମେ ଜଣେ ମା ହିସାବରେ ଆପଣ କ'ଣ ଭାବନ୍ତି, କେମିତି ତାଙ୍କୁ ବୁଝାଇବା ଦୁନିଆର ଭଲ ଆଉ ମନ୍ଦ ବିଷୟରେ?
2: ଦେଖନ୍ତୁ, ମା ଏମିତି ଏକ ଶବ୍ଦ ଯା ଉଚ୍ଚାରଣରେ ଅମୃତ ବର୍ଷା ହୁଏ, ହୃଦୟ ଝଙ୍କୃତ ହୁଏ, ମନରେ

0: ମୋ ମତରେ ଏହା ଆଦୌ ଯୁକ୍ତିସଙ୍ଗତ ନୁହେଁ। କାରଣ ଯାହା ନ ହୋଇଛି ବାଳକାଳେ ତାହା କି ହେବ ପାଚିଲା ବେଳେ। ପୁଅ ହଉ ଅବା ଝିଅ, ପିଲାଟି ଦିନରୁ ଆମେ ଯଦି ତାକୁ ତା ଶକ୍ତି ଆଉ ସାମର୍ଥ୍ୟ ମୁତାବକ ଯଦି କୌଣସି କାମ କରିବାକୁ ଦେବାନି, ସେ ତ କିଛି ଶିଖିବନି। ତା ଜୀବନରେ ସେ ଚଳିବ କେମିତି? ଜୀବନ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ନେଇ ଠିଆ କରାଏ ସେଟା ଆମେ ଜାଣିପାରିବାନି। ପୁଣି କାମ କରିବା ଦ୍ଵାରା ପିଲାଟିର ଶାରୀରିକ ମାନସିକ ତଥା ବୌଦ୍ଧିକ ବିକାଶ ଘଟେ, ସୃଜନାତ୍ମକ ଶକ୍ତିର ମଧ୍ୟ ଅଭିବୃଦ୍ଧି ଘଟେ, ସେ ଯେକୌଣସି ପରିସ୍ଥିତିକୁ ଖାପ ଖୁଆଇ ଚଳିପାରେ। ଏଭିଲ୍ସ ମାଇଣ୍ଡ ଇଜ୍ ଡେଭିଲ୍ସ ୱାର୍କସପ୍। ଯଦି ସେ କାମ ନ କରି ଆମେ ତାକୁ ଗେଲାରେ ବଢେଇବା, ସେ ଖାଲି ବସି ରହିବ ଅଳସୁଆଙ୍କ ପରି, ତାହେଲେ ତା ମନ ଭିତରେ ବିଭିନ୍ନ ନକାରାତ୍ମକ ଚିନ୍ତାଧାରା ସବୁ ବସା ବାନ୍ଧିବ, ଫଳରେ ସେ ଖରାପ ଦିଗରେ ତାର ମନ, ତାର ବୁଦ୍ଧି, ତାର ବିବେକ ଆଦିକୁ ପରିଚାଳିତ କରିବ। ସେଥିପାଇଁ ଆମେ ତାକୁ ଯଦି ପିଲାଟି ଦିନରୁ କାମ କରିବାର ଶିଖାଇବା, ତାହେଲେ ସେ ଭବିଷ୍ୟତରେ ଚଳିବା ପାଇଁ ଆଉ କୌଣସି ଅସୁବିଧା ଭୋଗ କରିବନି।
1: ମାସିକ ଋତୁସ୍ରାବ ସମୟରେ ସେମାନେ କିପରି ନିଜକୁ ସଫା ସୁତୁରା ରଖିବେ, ମା ଟିଏ ଏ ବିଷୟରେ ଝିଅକୁ କେମିତି ବୁଝାଇବ?
0: ଦେଖନ୍ତୁ, ଏଇଟା ହଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଝିଅଟିଏ ଯେତେବେଳେ କୈଶୋର ଅବସ୍ଥାରେ ପାଦ ଦିଏ, ତା ଶାରୀରିକ ଅଭିବୃଦ୍ଧି ଘଟେ, ଜୈବିକ ପ୍ରକ୍ରିୟା ତା ଶରୀର ମଧ୍ୟରେ ତ୍ୱରାନ୍ୱିତ ହୁଏ, ତେଣୁ ସେ ବୟ ପ୍ରାପ୍ତ ହୁଏ, ମାସିକ ଋତୁସ୍ରାବ ହୁଏ। ଦିନ ଥିଲା ଋତୁସ୍ରାବ ସମୟରେ ଝିଅମାନଙ୍କୁ ଲୁଚି ରହିବାକୁ ପଡୁଥିଲା, ବିଭିନ୍ନ ନୀତିନିୟମ ମାନିବାକୁ ପଡୁଥିଲା, ଘରେ ପୁରୁଷ ଲୋକଙ୍କୁ ଜଣାଇବାକୁ ଲଜ୍ଜାବୋଧ ହେଉଥିଲା। ବର୍ତ୍ତମାନ ଯୁଗ ବଦଳିଛି, ଏହା ଏକ ସମ୍ବେଦନଶୀଳ ପ୍ରକ୍ରିୟା ଯେଉଁଠି ଝିଅର କେବଳ ମା ନୁହଁ, ବାପା, ଭାଇ, ଭଉଣୀ ଓ ପରିବାରର ଅନ୍ୟ ସମସ୍ତେ ଜାଣିବା ଆବଶ୍ୟକ, ଯତ୍ନ ନେବା ବିଧେୟ ଅଟେ। ଝିଅଟି ଯେତେବେଳେ ବୟପ୍ରାପ୍ତ ହୁଏ, ତାକୁ ପାଖରେ ବସାଇ ମା, ବାପ ସମସ୍ତେ ତାର ପରିଷ୍କାର ପରିଚ୍ଛନ୍ନତା, ପୋଷାକ ପରିଚ୍ଛଦ, ପରିଧାନ, ଖାଦ୍ୟପେୟ ଆଦି ବିଷୟରେ ଖୋଲା ଆଲୋଚନା କରିବା ଆବଶ୍ୟକ। ଏଥିପାଇଁ ବିଦ୍ୟାଳୟ ସ୍ତରରେ ମଧ୍ୟ, ଅଙ୍ଗନବାଡ଼ି ସ୍ତରରେ ମଧ୍ୟ ବିଭିନ୍ନ ଆଲୋଚନାର ପର୍ବ ଅନୁଷ୍ଠିତ ହେଉଛି, ନାପକିନ୍ ବଣ୍ଟନ କରାଯାଉଛି, ତାର ବ୍ୟବହାର ସମ୍ବନ୍ଧରେ ମଧ୍ୟ ସଚେତନ କରାଯାଉଛି, ହେଲ୍ଥ ଆଉ ୱେଲ୍ନେସ୍ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ତେଣୁ ଯୁଗ ଦିନକୁ ଦିନ ବଦଳୁଛି, ସେଥିପାଇଁ ମାଆଟିର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ସେ ମଧ୍ୟ ଘରେ ତାର ପିଲାକୁ ଏସବୁ ବୁଝାଇବା ପ୍ରତି ଟିକେ ଯତ୍ନବାନ ହେବା ଆବଶ୍ୟକ।
1: ବର୍ତ୍ତମାନ ଦେଖାଯାଉଛି ଖୁବ୍ କମ୍ ବୟସର ଝିଅଟି ବଳାତ୍କାରର ଶିକାର ହେଉଛି, ଅନ୍ୟର କିଛି ଗୋଟିଏ ପ୍ରଲୋଭନରେ ପଡ଼ି ସେ ବିପଦରେ ମଧ୍ୟ ପଡ଼ିଯାଉଛି। ଏପରି ସ୍ଥଳେ ମା ନିଜ ଝିଅକୁ ଯୌନ ସମ୍ବନ୍ଧୀୟ ଜ୍ଞାନ କିଛି ଦେବା କଥା, ଯାହାଫଳରେ ସେ ଯଦି ବାହାରର ବା ବେଳେବେଳେ ନିଜ ସମ୍ପର୍କୀୟମାନଙ୍କ ଦ୍ୱାରା ମଧ୍ୟ କିଛି ଖରାପ ବ୍ୟବହାରର ସାମ୍ନା କରୁଛି, ଯଦି ମାଆଟିଏ ନିଜ ଝିଅକୁ ଏ ଯୌନ ସମ୍ବନ୍ଧୀୟ କିଛି ଜ୍ଞାନ ଦେଇପାରିବ, ସେ ଏ ବିଷୟରେ ସତର୍କ ହୋଇପାରିବ, ଜଣେ ମା ଏ ବିଷୟରେ କେମିତି ନିଜ ଝିଅକୁ ବୁଝାଇ ପାରିବ?
0: ଏହା ହେଉଛି ବର୍ତ୍ତମାନର ସମାଜର ସବୁଠୁ ଦୁଃଖଦ ବିଷୟ। କିଶୋରୀ କ'ଣ, ଗୋଟେ ଛୋଟ ଶିଶୁ କନ୍ୟାଠୁ ଆରମ୍ଭ କରି ଗୋଟେ ବୃଦ୍ଧା ପର୍ଯ୍ୟନ୍ତ ଆଜି ଅସଦାଚରଣ ଆଉ ଧର୍ଷଣର ଶିକାର ହେଉଛି। ଖାଲି ବାହାରେ ନୁହଁ, ଘରେ ମଧ୍ୟ ଆଜି ନାରୀଟିଏ ସୁରକ୍ଷିତ ନୁହଁ। ଅନେକ କ୍ଷେତ୍ରରେ ଦେଖାଦେଇଛି ଗୋଟିଏ ନାରୀ ହିଁ ନାରୀର ବଳାତ୍କାର ଦାୟୀ ହେଉଛି। ଏହାଠାରୁ ଆଉ ଲଜ୍ଜାକର, ଦୁଃଖଦ, ସମ୍ବେଦନଶୀଳ କଥା ଆଉ କ'ଣ ହେଇପାରେ? ତେଣୁ ପ୍ରଥମେ ଝିଅଟିକୁ ସଶକ୍ତକରଣ କରିବା।

0: ବ୍ଲକରେ ଗଠନ କରାହୋଇଛି। ସେଠି ମଧ୍ୟ ଯାଇ ଅଭିଭାବକ ମାନେ ଜଣାଇପାରିବେ। ସେ ଯଦି ତା ଘରେ ବା ବନ୍ଧୁବାନ୍ଧବଙ୍କଠୁ କିମ୍ବା ତାର ସାଙ୍ଗସାଥୀଙ୍କଠୁ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ କିମ୍ବା ବାହାରେ କିମ୍ବା ସାହି ପଡ଼ିଶାରେ କୌଣସି ଅସୁରକ୍ଷିତ ସ୍ପର୍ଶର ଆଭାସ ପାଉଛି କିମ୍ବା ଅଶାଳୀନ ମନ୍ତବ୍ୟ କାହାଠାରୁ ପାଉଛି, ତାହେଲେ ସେ ପ୍ରଥମରୁ ହିଁ ସେଥିପ୍ରତି କିପରି ସଚେତନ ହେଇପାରିବ ସେଥିପାଇଁ ସମସ୍ତେ ଆମେ ସଚେତନ ହେବା, ପିଲାମାନଙ୍କୁ ବି ସଚେତନ କରିବା। ଏହା ଛଡ଼ା ପୋସ୍କୋ ଆଇନ ଭଳିଆ ବହୁତ ଆଇନ ରହିଛି, ସେସବୁ ବିଷୟରେ ମଧ୍ୟ ସମସ୍ତେ ସଚେତନ ହେବା। ଲୋକଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ନାଟକ, ସ୍ଲୋଗାନ, ଟେଲିଫିଲ୍ମ, ଲୋକନୃତ୍ୟ ଆଦି କରିବା ମଧ୍ୟ ଆବଶ୍ୟକତା ରହିଛି। ଫଳରେ ହୁଏତ କିଶୋରୀମାନଙ୍କ ପ୍ରତି ଏହିସବୁ ଆଜି ଯେଉଁ ବିରାଟ ସମସ୍ୟା ଦେଖାଦେଇଛି, ଆଜି କିଶୋରୀ କନ୍ୟାମାନେ ଯେଉଁ ଅସୁରକ୍ଷିତ ସବୁଠି ସେମାନଙ୍କ ପାଇଁ ସୁରକ୍ଷାର ପ୍ରଶ୍ନ କିଏ ତିଆରି ହେଉଛି ତାହା ଖଟିପାରିବ, ଆଉ ଆଗାମୀ ସମାଜ ଗୋଟେ ନୂତନ ଆଲୋକ ପାଇପାରିବ।
1: ମ୍ୟାଡାମ୍, ଆପଣ ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆମକୁ ଅନେକ ଉପାଦେୟ ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମ ତରଫରୁ ଏବଂ ଆମ ଶ୍ରୋତାଭଉଣୀମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
1: ଶ୍ରୋତା ଭଉଣୀ, ଆଲୋଚନାଟିରେ ଜ୍ୟୋତ୍ସ୍ନା ରାଣୀ ଭଉଣୀ ମାଆର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ କନ୍ୟା ସନ୍ତାନର ମା'ମାନଙ୍କୁ ଅନେକ ଉପାଦେୟ ତଥ୍ୟ ପରାମର୍ଶ ଦେଲେ। ସେ ସବୁ ଦିଗ ପ୍ରତି ମା'ମାନେ ନିହାତି ରୂପେ ସଚେତନ ରହିବା ଆବଶ୍ୟକ। ଯେକୌଣସି ପରିସ୍ଥିତିରେ ଯେତେ ବାଧାବିଘ୍ନ ଆସିଲେ ଧୈର୍ଯ୍ୟ ସହିତ ତାର କିପରି ମୁକାବିଲା କରିହେବ ସେ ବିଷୟରେ ଝିଅକୁ ଶିକ୍ଷା ଦେବା ଆବଶ୍ୟକ। ଆମକୁ ସବୁ କ୍ଷେତ୍ରରେ ସବୁ ପରିସ୍ଥିତିରେ ପରିବାର ପାଇଁ ଢାଲଟିଏ ଭଳି ଛିଡ଼ା ହେବା ଆବଶ୍ୟକ। ଏଇ ଯେମିତି ଆଜିକାଲି ହେଉଥିବା ପିଲାଦର, ହଁ ଶ୍ରୋତା ଭଉଣୀ, ଆମର ଆମ ପରିବାରର ତଥା ଆମ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହେଉଛି ଆମ ଛୁଆମାନଙ୍କ ସୁରକ୍ଷା। ବର୍ତ୍ତମାନ ଆସନ୍ତୁ ଶୁଣିବା ପିଲା ଚୋରଙ୍କ ପ୍ରତି କିପରି ସାବଧାନ ରହିବା, ଏ ବିଷୟକୁ ନେଇ ଆମକୁ ସତର୍କ କରିଛନ୍ତି ଭଉଣୀ ଗାୟତ୍ରୀ ମହାପାତ୍ର। ଶ୍ରୋତା ଭଉଣୀ, ଆଜିକାଲି ଆମେ ପ୍ରତିଦିନ ଖବରକାଗଜରେ ପଢ଼ୁଛେ କିମ୍ବା ଟିଭିରେ ମଧ୍ୟ ଦେଖୁଛେ ଯେ ପିଲାମାନଙ୍କର ଚୋରି ହେଉଛି। ସେ ଯେକୌଣସି କାରଣରୁ ହେଉ ଅନେକ ଜାଗାରେ ପିଲାଙ୍କର ଚୋରି ହେଉଛି, ତେଣୁ ଆମେ ସେଥିପ୍ରତି କିଭଳି ସାବଧାନ ରହିବା ବା କ'ଣ କ'ଣ ପଦକ୍ଷେପ ଗ୍ରହଣ କରିବା, ଆସନ୍ତୁ ସେ ବିଷୟରେ ଟିକେ ଧ୍ୟାନ ଦେବା। ଆଜିର ସମାଜରେ ପିଲାମାନଙ୍କ ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ପରିବାର ଏବଂ ସମାଜର ଭବିଷ୍ୟତ ହେଉଛନ୍ତି ଏହି ପିଲାମାନେ, ତେଣୁ ଏମାନଙ୍କୁ ସୁରକ୍ଷିତ ରଖିବା କେବଳ ଯେ ଆମ ପରିବାରର ନୁହେଁ ଆମ ସମାଜର ମଧ୍ୟ ଦାୟିତ୍ୱ। କେବେ କେବେ ଅସାମାଜିକ ତତ୍ତ୍ୱ କିମ୍ବା ଅପରାଧୀ ଗୋଷ୍ଠୀ ପିଲାମାନଙ୍କୁ ଅପହରଣ କରିବାକୁ ଚେଷ୍ଟା କରନ୍ତି। ଏହିପରି ଅପରାଧୀମାନଙ୍କୁ ସାଧାରଣ ଭାଷାରେ ପିଲା ଚୋର ବୋଲି କୁହାଯାଏ। ଏହା ଏକ ଗୁରୁତର ଅପରାଧ ଏବଂ ସମାଜ ପାଇଁ ବଡ଼ ବିପଦ ମଧ୍ୟ।

ତାହେଲେ ତାଙ୍କ ବିଷୟରେ ଭଲ ଭାବରେ ଜାଣିନିଅନ୍ତୁ। ସମାଜର ପ୍ରତ୍ୟେକ ବ୍ୟକ୍ତି ଏ ବିଷୟରେ ସଚେତନ ରହିବାକୁ ହେବ। ଯଦି କୌଣସି ସନ୍ଦେହଜନକ ବ୍ୟକ୍ତି କୌଣସି ପିଲାକୁ ନେଇ ଘୁରୁଥିବା ଦେଖାଯାଏ କିମ୍ବା ଆପଣଙ୍କୁ ଲାଗୁଛି ଯେ କୌଣସି ଏକ ପିଲା ଭୟଭୀତ ଅବସ୍ଥାରେ ଅଛି, ତେବେ ସତର୍କତାର ସହିତ ପରିସ୍ଥିତିକୁ ଦେଖନ୍ତୁ ଓ ଆବଶ୍ୟକ ହେଲେ ପୋଲିସକୁ ତୁରନ୍ତ ଖବର ଦିଅନ୍ତୁ। କିନ୍ତୁ କେବଳ ଗୁଜବ ଆଧାରରେ କାହାକୁ ପିଲାଚୋର ବୋଲି ଅଭିଯୋଗ କରିବା ମଧ୍ୟ ଭୁଲ। ଏପରି କଲେ ନିର୍ଦ୍ଦୋଷ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ଯେକୌଣସି ସନ୍ଦେହଜନକ ଘଟଣାରେ ଆଇନ ଓ ପୋଲିସର ସହାୟତା ନେବା ଉଚିତ। ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଗୁଜବ ଓ ଭୁଲ ଖବର ପ୍ରଚାର ହେଉଛି। କେବେ କେବେ କୌଣସି ଭିଡ଼ିଓ କିମ୍ବା ସନ୍ଦେଶକୁ ପିଲାଚୋର ଆସିଛନ୍ତି ବୋଲି ଭାଇରାଲ ମଧ୍ୟ କରାଯାଉଛି, ଯାହାର କୌଣସି ସତ୍ୟତା ମଧ୍ୟ ନଥାଏ। ଏପରି ଗୁଜବ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥାଏ, କେବେ କେବେ ହିଂସାର କାରଣ ମଧ୍ୟ ହୋଇଥାଏ। ସେଥିପାଇଁ କୌଣସି ଖବରକୁ ବିଶ୍ୱାସ କରିବା ପୂର୍ବରୁ ତାହାର ସତ୍ୟାସତ୍ୟ ବିଷୟରେ ଯାଞ୍ଚ କରିନିଅନ୍ତୁ। ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଏବଂ ସମାଜ ସ୍ତରରେ ମଧ୍ୟ ଅନେକ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ। ପିଲାମାନଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ ମଧ୍ୟ ଶିକ୍ଷା ଦେବା ଆବଶ୍ୟକ। ଅଜଣା ବ୍ୟକ୍ତିକୁ କିପରି ଏଡ଼ାଇବେ ତାହା ବୁଝାଇବା ଏବଂ ବିପଦ ସମୟରେ ସହାୟତା କିପରି ମାଗିବେ ସେ ବିଷୟରେ ମଧ୍ୟ ସାଧାରଣ ଶିକ୍ଷା ଦେବା ଦରକାର। ଏହିପରି ଶିକ୍ଷା ପିଲାମାନଙ୍କୁ ଆତ୍ମବିଶ୍ୱାସୀ ଏବଂ ସତର୍କ କରିଥାଏ। ଯଦି କୌଣସି ପିଲା ନିଖୋଜ ହୋଇଯାଏ ତେବେ ସମୟ ନଷ୍ଟ ନ କରି ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ। ହଜିଯାଇଥିବା ପିଲାଟିର ସାମ୍ପ୍ରତିକ ଫଟୋ, ପୋଷାକର ବିବରଣୀ ଏବଂ ଅନ୍ୟାନ୍ୟ ସୂଚନା ପୋଲିସକୁ ଦେଲେ ଖୋଜାଖୋଜି କାମ ଶୀଘ୍ର ହୋଇପାରେ। ଆଧୁନିକ ପ୍ରଯୁକ୍ତି, ସିସିଟିଭି କ୍ୟାମେରା ଏବଂ ମୋବାଇଲ ଯୋଗାଯୋଗ ବ୍ୟବସ୍ଥା ଏପରି ମାମଲାରେ ବହୁ ସହାୟକ ହୋଇଥାଏ। ଶେଷରେ ଏତିକି କହି ଯେ ପିଲାଚୋରଙ୍କ ପ୍ରତି ସାବଧାନ ରହିବା ଅତି ଆବଶ୍ୟକ, କିନ୍ତୁ ଗୁଜବ ଓ ଭୁ ସୂଚନାରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତୁ। ପିଲାମାନଙ୍କୁ ସଚେତନ କରିବା, ଅଭିଭାବକମାନଙ୍କ ସତର୍କତା, ସମାଜର ସହଯୋଗ ଏବଂ ଆଇନ ପ୍ରତି ଆସ୍ଥା ରଖିବା ଦ୍ୱାରା ଆମେ ପିଲାମାନଙ୍କୁ ନିଶ୍ଚିତ ରୂପେ ସୁରକ୍ଷିତ ରଖିପାରିବା। ପ୍ରତ୍ୟେକ ପିଲାଙ୍କର ସୁରକ୍ଷିତ ଓ ସୁଖମୟ ଜୀବନଯାପନ କରିବାର ଅଧିକାର ଅଛି ଏବଂ ସେହି ଅଧିକାରକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ।

ଶ୍ରୋତା ପୁଣି ଗାୟତ୍ରୀ ଭଉଣୀଙ୍କଠାରୁ ପିଲା ଚୋର ପ୍ରତି କିପରି ସତର୍କ ରହିବା ବା ସାବଧାନ ରହିବା ସେ ବିଷୟରେ ଶୁଣିଲେ। ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ହେଲାଣି, କାର୍ଯ୍ୟକ୍ରମକୁ ଏଇଠି ସାରି ଆପଣଙ୍କଠୁ ବିଦାୟ ନେଇ ରହୁଛୁ। ନମସ୍କାର।

ఆకాశవాణి ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ, ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ, ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ,

ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ଐତିହ୍ୟ ଏବଂ ଲୋକସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଦେଶର ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଏକ ଆଧାର ଭାବେ ଗ୍ରହଣ କରିବାକୁ ଭାରିଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଇସ୍ପାତ କ୍ଷେତ୍ରରେ ଡିଜିଟାଲାଇଜେସନ ଶୀର୍ଷକ ଚିନ୍ତନ ଶିବିରକୁ ସମ୍ବୋଧନ କରି ଶ୍ରୀ କୁମାରସ୍ୱାମୀ ଦେଶର ଦୃଢ଼ ଇସ୍ପାତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। 2008 ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀ ଭାବେ ନିଜ ସ୍ଥିତିକୁ ବଜାୟ ରଖିପାରିଛି ବୋଲି ସେ କହିଛନ୍ତି। 2021-22 ଆର୍ଥିକ ବର୍ଷ ପରଠାରୁ ଶୋଧନ ହୋଇନଥିବା ଇସ୍ପାତ ଉତ୍ପାଦନ ବାର୍ଷିକ ପ୍ରାୟ 8% ବୃଦ୍ଧି ପାଇଛି। ଘରୋଇ ଚାହିଦା ବୃଦ୍ଧି ଯୋଗୁଁ ଇସ୍ପାତ ବ୍ୟବହାର ଇତିମଧ୍ୟରେ ପ୍ରାୟ 13% ବୃଦ୍ଧି ପାଇଥିବା ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଇସ୍ପାତ କ୍ଷେତ୍ରର ପ୍ରମୁଖ ଅଂଶୀଦାରଙ୍କୁ ଏକତ୍ର କରି ଡିଜିଟାଲାଇଜେସନ ଏବଂ ଶିଳ୍ପ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି ନେଇ ଏହି ଶିବିରର ଆୟୋଜନ କରାଯାଇଛି। 1967 June 24 ପାସପୋର୍ଟ ଆଇନ ପ୍ରଣୟନ ସ୍ମୃତିରେ ଆଜି ପାସପୋର୍ଟ ସେବା ଦିବସ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ପାସପୋର୍ଟ ସେବା କାର୍ଯ୍ୟକ୍ରମ 2.0ର ପ୍ରଚଳନ ବିଶ୍ୱସ୍ତରୀୟ ସୁଯୋଗର ଉପଲବ୍ଧତାକୁ ବ୍ୟାପକ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏହି ଅବସରରେ ଭାରତ ଏବଂ ବିଦେଶର ସମସ୍ତ ପାସପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷିତ ପାସପୋର୍ଟ, ସୁଗମ ସେବା, ସଶକ୍ତ ନାଗରିକ, ଦୃଷ୍ଟିକୋଣ ଆଧାରିତ ପରିଚାଳିତ ପାସପୋର୍ଟ ସେବା ପ୍ରଦାନକୁ ଦ୍ରୁତ, ଅଧିକ ସ୍ୱଚ୍ଛ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ପାସପୋର୍ଟ ସେବା ପହଞ୍ଚିପାରୁଛି। ଇ ପାସପୋର୍ଟ ଏବଂ ପାସପୋର୍ଟ ସେବା କାର୍ଯ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଭାରତର ଆଧୁନିକ, ଡିଜିଟାଲ୍ ଏବଂ ସଶକ୍ତ ପ୍ରଶାସନିକ ବ୍ୟବସ୍ଥାର ଏକ ବଳିଷ୍ଠ ପ୍ରମାଣ। ନାଗରିକଙ୍କୁ ସରଳ ଏବଂ ଉନ୍ନତମାନର ପାସପୋର୍ଟ ସେବା ପ୍ରଦାନ କରିବା ପାଇଁ ଏହି ଅଭିଯାନ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆମେରିକା କଂଗ୍ରେସ ଏକ ବିଲ୍ ପାସ୍ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କଂଗ୍ରେସର ମଞ୍ଜୁରୀ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଆମେରିକା ସିନେଟ୍ରେ 50-48 ଭୋଟ୍ରେ ଏହି ବିଲ୍ ପାରିତ ହୋଇଛି। ପ୍ରଥମଥର ପାଇଁ ଯୁଦ୍ଧ କ୍ଷମତା ପ୍ରସ୍ତାବ ଆଧାରିତ କଂଗ୍ରେସର ଉଭୟ ସଦନରେ ଏହି ବିଲ୍ଟି ସଫଳତାର ସହ ପାରିତ ହୋଇଛି। ତେବେ ପଶ୍ଚିମ ଏସିଆରେ କେତେକ ସର୍ତ୍ତ ଆଧାରରେ ସାମରିକ ପଦକ୍ଷେପକୁ ଏହି ବିଲ୍ ଅନୁମତି ପ୍ରଦାନ କରିଛି। ଆମେରିକା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିରୁଦ୍ଧରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ପରିପ୍ରେକ୍ଷୀରେ ସାମରିକ ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନର ସାମରିକ ଦକ୍ଷତା ଦୁର୍ବଳ ହୋଇଛି। ଇରାନର ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ର ସଂଘର୍ଷ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ପେନ୍ସିଲଭାନିଆ ର ମାକୁଙ୍ଗିଠାରେ ଏକ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥକୁ

0: ଏବଂ ଟି ହବ ଫାଉଣ୍ଡେସନ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଯୁବ ନେତୃତ୍ୱାଧୀନ ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ନୀତି ଆୟୋଗ ସୂଚନା ଦେଇଛି ଯେ ଚଳିତ ବର୍ଷର ଚ୍ୟାଲେଞ୍ଜରେ 28 ରାଜ୍ୟ ଷ୍ଟାର୍ଟଅପ୍ରୁ 350 ଅଧିକ ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ପରେ 16 ଶିଳ୍ପ ପରାମର୍ଶଦାତା ଏବଂ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ସମର୍ଥିତ 3 ଭର୍ଚୁଆଲ୍ କ୍ଷମତା ନିର୍ମାଣ ପଦକ୍ଷେପ ନ୍ୟାସନାଲ୍ ସ୍ପ୍ରିଙ୍ଗବୋର୍ଡ ପ୍ରୋଗ୍ରାମ ପାଇଁ 50 ଉଚ୍ଚ ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ 32 ପର୍ଯ୍ୟାୟକୁ କଲମ୍ବିଆ ଉନ୍ନୀତ ହୋଇଛି। ଆଜି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ କଙ୍ଗୋକୁ 1-0 ଗୋଲ୍ରେ କଲମ୍ବିଆ ପରାସ୍ତ କରିଛି। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ପର୍ତ୍ତୁଗାଲ ଉଜ୍ବେକିସ୍ତାନକୁ 5-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଘାନା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ କ୍ରୋଏସିଆ ପାନାମାକୁ 1-0 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ 24 ଜୁନିୟର ମହିଳା ଦଳ ଘୋଷଣା କରିଛି। ନୂତନ ପ୍ରଶିକ୍ଷକ ଟିମ୍ ହ୍ୱାଇଟ୍ଙ୍କ ଅଧୀନରେ ଏହି ଦଳ ମନୋନୀତ ହୋଇଛି। ଗସ୍ତ ଅବସରରେ ସ୍କଟଲାଣ୍ଡ ଏବଂ ଇଂଲଣ୍ଡରେ ଭାରତୀୟ ଦଳ 7 ମ୍ୟାଚ୍ ଖେଳିବ। ଆସନ୍ତା ମାସ 5-14 ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ମିଳିତ ଜାତିସଂଘ ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ନେଇ ପାକିସ୍ତାନକୁ ଦୃଢ଼ ବିରୋଧ କରିଛି ଭାରତ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ ଭାରତ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ। ଭବିଷ୍ୟତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନକୁ ଆଧାର ଭାବେ ଗ୍ରହଣ କରିବାକୁ ଇସ୍ପାତ ଶିଳ୍ପ କ୍ଷେତ୍ରକୁ ପରାମର୍ଶ ଦେଲେ ଭାରୀ ଶିଳ୍ପ ମନ୍ତ୍ରୀ। ଇରାନ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସଂକ୍ରାନ୍ତ ବିଲ୍ ଆମେରିକା କଂଗ୍ରେସରେ ପାରିତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ 32 ପର୍ଯ୍ୟାୟକୁ ଉନ୍ନୀତ ହେଲା କଲମ୍ବିଆ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India lodges strong protest against Pakistan over Kashmir issue at UNSC, accuses Islamabad of misusing its position as co-chair. Indian Embassy in Tehran issues revised advisory for Indian nationals to continue to avoid all non-essential travel to Iran. IMD issues red alert for very heavy rainfall over Konkan and Goa today. Assam on high alert after heavy rain accompanied with flash floods hit parts of Arunachal Pradesh. Hockey India announces 24-member junior women's squad for upcoming United Kingdom tour beginning next month. And in FIFA World Cup, Colombia qualifies for round of 32 after beating DR Congo 1-0 in Mexico today.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2 ବାଜି

ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଭାରତର ସାମୁଦ୍ରିକ ବିକାଶ ଗାଥାରେ ରାଜ୍ୟର ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ସାମୁଦ୍ରିକ ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦ୍ୱୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସାଗର, ଆକ୍ଟ ଇଷ୍ଟ ପଲିସି, ବିମ୍ଷ୍ଟେକ୍ ଆଦି ପ୍ରଗତିଶୀଳ ନୀତିକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ମାଛଧରା ଡଙ୍ଗାଗୁଡ଼ିକରେ ନଭମିତ୍ର ଟ୍ରାନ୍ସପଣ୍ଡର ସଂଯୋଗ ଏବଂ ଉପକୂଳବର୍ତ୍ତୀ ଗ୍ରାମର ଉନ୍ନତି ଆଦି କାର୍ଯ୍ୟକ୍ରମ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ ଅବସରପ୍ରାପ୍ତ ଭାଇସ୍ ଆଡମିରାଲ ବିଶ୍ୱଜିତ ଦାସଗୁପ୍ତା ଯୋଗଦେଇ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ମଡେଲ ଏବଂ ରଣନୀତିକ ଢାଞ୍ଚା ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆଜି ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଅଠାୱାଲେ ଗତ 12 ବର୍ଷ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 58 କୋଟିରୁ ଅଧିକ ଲୋକଙ୍କ ଜନଧନ ଆକାଉଣ୍ଟ ରହିଛି। ସେଥିମଧ୍ୟରୁ ଓଡ଼ିଶାର 2 କୋଟି 40 ଲକ୍ଷରୁ ଅଧିକ ଆକାଉଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 10 ଲକ୍ଷ ଟଙ୍କାର ଋଣ ସହାୟତାକୁ ବର୍ତ୍ତମାନ 30 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 3 କୋଟି 64 ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଉଜ୍ଜଳା ଯୋଜନାରେ ଓଡ଼ିଶାର 56 ଲକ୍ଷ 47 ହଜାର ଲୋକ ଉପକୃତ ହୋଇଛନ୍ତି। ତୃତୀୟ ଲିଙ୍ଗୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଅଧିକାର ପ୍ରଦାନ ଦିଗରେ ସରକାର ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଓ ବୃତ୍ତି କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେ ସୂଚନା ଦେଇଥିଲେ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ 3 ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି। କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏହାର ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। କମିଟି ସଦସ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍ ନିର୍ମଳା ନାୟକ ଓ ସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ଉପସ୍ଥିତ ରହି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ମହିଳାଙ୍କ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଜ୍ୟବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ବାଚସ୍ପତି ସୁର ମାପାଡ଼ି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ପୁଷ୍ପମାଲ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାର୍ଟି ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ସତ୍ୟ, ନିଷ୍ଠା, ଜନସେବା ଓ ଆଦର୍ଶ ନେତୃତ୍ୱ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ଅତୁଳନୀୟ। ଓଡ଼ିଶାର ପ୍ରଗତି ପାଇଁ ସେ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିଯାଇଛନ୍ତି। ତାଙ୍କର ସରଳ ଜୀବନ, ସ୍ୱଚ୍ଛତା ଏବଂ ମୂଲ୍ୟବୋଧ ଭିତ୍ତିକ ରାଜନୈତିକ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି। ନୂଆଦିଲ୍ଲୀ ଆସନ୍ତାକାଲି 36ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଯୋଗ ଦେଇ ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ବଣ୍ଟନ କରିବେ। ସଂସଦ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦେଶବ୍ୟାପୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25ଟି ସ୍ଥାନରେ 200ଟି ବିଦ୍ୟାଳୟ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତାଧାରାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମ ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ର ଅଭିଷେକ ନୀତି କରାଯିବ। ସନ୍ଧ୍ୟା ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଆଲଟ ଲାଗି ସହିତ ପଣାଭୋଗ ହେବ। ଭୋଗବାଟରେ ବଚନିଆ ସହିତ ପରବର୍ତ୍ତୀ ସମୟରେ ମଦନ ମୋହନଙ୍କୁ ରଥକୁ ନିଆଯିବାର ପରମ୍ପରା ରହିଛି। ପରେ ରଥବେଡ଼ା ପରିକ୍ରମା ଓ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ସଦର ବ୍ଲକ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ର ସରକାରଙ୍କ 12 ବର୍ଷର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରଘୁନାଥ ଜଗଦାଲ ଯୋଗଦେଇ ଗ୍ରାମାଞ୍ଚଳର ବିକାଶ, ଗମନାଗମନ ବ୍ୟବସ୍ଥା, ପାନୀୟର ସୁବିଧା, ମହିଳା ସଶକ୍ତିକରଣ ଦିଗରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଚାରା ରୋପଣ କରିଥିଲେ। ଚାରା ରୋପଣ କରି ପରିବେଶର ସୁରକ୍ଷା ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ପରିସରରେ ଆଧାର ସେବା କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜନସାଧାରଣ ମୋବାଇଲ୍ ନମ୍ଘର ଏବଂ ବାୟୋମେଟ୍ରିକ୍ ଅପଡେଟ୍, ଜନ୍ମ ତାରିଖ ସଂଶୋଧନ ଆଦି କରିପାରିବେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 97% ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲାରେ 99.92% ପରିଗଣନା ଫର୍ମ ଭରଣ କରାଯାଇଛି। ସଂଗୃହୀତ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଜାରି ରହିଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଷୟିକ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟାନ୍ୟ ବାହକ ଜନିତ ରୋଗ ଉପରେ ଆଲୋଚନା କରାଯାଇଥିଲା। ମଶା ଓ ଲାଭା ନିୟନ୍ତ୍ରଣ ପାଇଁ ରାସାୟନିକ ସ୍ପ୍ରେ ମେସିନ୍ର ବ୍ୟବହାର ବୃଦ୍ଧି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖେଳ ଖବର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ଆରମ୍ଭ ହୋଇଛି। 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 37ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ଖେଳାଳି ଭାଗ ନେଉଛନ୍ତି। ଏଥିରେ ମୋଟ 45ଟି ବର୍ଗରେ ପ୍ରତିଯୋଗିତା ହେବ। କୃତି ପ୍ରତିଯୋଗୀମାନେ ଆସନ୍ତା ସେପ୍ଟେମ୍ବର 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026ରେ ଭାଗ ନେବାର ସୁଯୋଗ ପାଇବେ। ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ବ୍ୟାପକ ପ୍ରଗତି ପ୍ରବେଶ ପଥ କହିଲେ ମୁଖ୍ୟମନ୍ତ୍ରୀ। 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ କଲେ ଉଦ୍ଘାଟନ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଭୁବନେଶ୍ୱର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 147 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଧଗ୍ରସ୍ତ କଲେ ରାଜ୍ୟ ସରକାର। ଏବଂ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହେଲା

0: 11 crore rupees towards the construction of 96 road works in Tripura under Pradhan Mantri Gram Sadak Yojana Batch 1 for the financial year 2026-27. This covers a length of more than 160 kilometers of roads in the state. Indian women's doubles pair of Teresa Dolly and Gayatri Gopichand advanced to the second round of the US Open badminton tournament. And with that, we end this news bulletin.
1: শুনলে হিন্দি এবং ইংরেজিতে সোমবারের লিখিত প্রচার করল আকাশবাণী দিল্লির আকাশবাণী ব্রহ্মপুর সময় বর্তমান সন্ধ্যা 6:10 কার্যক্রম প্রচার হচ্ছে পেমেন্ট 6.6 মেগাহার্জে শ্রোতা বন্ধু বর্তমান পর্যন্ত আজ প্রচার হওয়া কার্যক্রম সম্পর্কে সূচনা সন্ধ্যা 6:15 প্রচার করিব সন্ত তুলসীদাস বিরচিত শ্রীরামচরিত মানসর 17তম ভাগ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:15 ଚାଷୀ ଭାବନା ଶୁଣିବେ କୃଷି ସଂସ୍ଥା ରାତି 7:30 ରାତି 8:00 ହେଉଛି ହିନ୍ଦୀ କଥାଚିତ୍ର ଗୀତ 8:30 ଶୁଣିବେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ବିବିଧ ଭାରତୀର କାର୍ଯ୍ୟକ୍ରମ ଉଲ୍ଲେଖ କରି ଶୁଣାଇବୁ ରାତି 9:00 ଏବଂ ସେଠାରେ ରହିଛି ଆପଣଙ୍କ ଅନୁରୋଧ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଶୁଣିପାରିବେ ରାତି 10:00 ଶ୍ରୋତବନ୍ଧ ଭାବେ ଏଇଟା ଥିଲା ଆଜିର ସନ୍ଧ୍ୟା ଦେଶମାନଙ୍କର ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କ ସୂଚନା ବର୍ତ୍ତମାନ ଶୁଣନ୍ତୁ ଡାକ ଅଦାଲତ ସମ୍ପର୍କରେ ଏକ ବିଶେଷ ସୂଚନା ଆସନ୍ତା ଜୁନ୍ ମାସ 25 ଗୁରୁବାର ଦିନ ପୂର୍ବାହ୍ନ 11 ଘଣ୍ଟା ସମୟରେ 141ତମ ଆଞ୍ଚଳିକ ସ୍ତରୀୟ ଡାକ ଅଦାଲତ ବ୍ରହ୍ମପୁର ମୁଖ୍ୟ ଡାକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଜନସାଧାରଣମାନଙ୍କୁ ଅନୁରୋଧ ସେମାନଙ୍କର ଯଦି

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆଜିର ଆମର ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟ ଶ୍ରୀ। ଶ୍ରୋତା ବନ୍ଧୁ, ସ୍ୱଚ୍ଛତା ହିଁ ହେଉଛି ସୁସ୍ଥ ଓ ସୁନ୍ଦର ଜୀବନର ମୂଳ ଆଧାର। ଯେଉଁଠାରେ ସ୍ୱଚ୍ଛତା ରହିଥାଏ ସେଠାରେ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ମଧ୍ୟ ରହିଥାଏ। ଏକ ସ୍ୱଚ୍ଛ ପରିବେଶ କେବଳ ଆମ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଆମ ମନକୁ ମଧ୍ୟ ପ୍ରଫୁଲ୍ଲିତ ରଖିଥାଏ। ଆମ ଦେଶରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ାଇବା ପାଇଁ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ଆମକୁ ନିଜ ଘର, ବିଦ୍ୟାଳୟ, ଗାଁ ଓ ସହରକୁ ପରିଷ୍କାର ରଖିବା ପାଇଁ ପ୍ରେରଣା ଦେଇଥାଏ। ଯେତେବେଳେ ଆମେ ଚାରିପାଖ ସଫା ସୁତୁରା ରଖୁ ସେତେବେଳେ ବିଭିନ୍ନ ରୋଗର ସଂକ୍ରମଣ କମିଯାଏ ଏବଂ ଲୋକମାନେ ସୁସ୍ଥ ଜୀବନ ବିତିପାରନ୍ତି। ସ୍ୱଚ୍ଛ ପରିବେଶ ଆମ ଭବିଷ୍ୟତକୁ ଉଜ୍ଜଳ କରିଥାଏ। ଆଜିର ଶିଶୁମାନେ ଆସନ୍ତାକାଲିର ନାଗରିକ। ଯଦି ସେମାନେ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ବଢ଼ିବେ ତେବେ ସେମାନେ ଶାରୀରିକ ଓ ମାନସିକ ଭାବରେ ସୁଦୃଢ଼ ହେବେ। ଏହା ଦେଶର ବିକାଶ ଓ ପ୍ରଗତିକୁ ମଧ୍ୟ ତ୍ୱରାନ୍ୱିତ କରିବ। ହଁ ଶ୍ରୋତା ବନ୍ଧୁ, ପରିବେଶ ପ୍ରଦୂଷଣ ଆଜି ବିଶ୍ୱର ଏକ ବଡ଼ ସମସ୍ୟା।

ଶୌଚାଳୟ କରିଛନ୍ତି ଏବଂ ସ୍ଥାନ ସ୍ଥାନରେ କଚଡ଼ା ଦାନୀମାନ ରଖିଛନ୍ତି। ମାତ୍ର ଆମର କର୍ତ୍ତବ୍ୟ ହେଉଛି ଶୌଚାଳୟକୁ ସଫା ରଖିବା। ସାର୍ବଜନୀନ ଶୌଚାଳୟକୁ ଯଦି ଆମେ ବ୍ୟବହାର କରୁଛନ୍ତି ତାହେଲେ ଠିକ ଭାବରେ ବ୍ୟବହାର କରିବା, ତାକୁ ସଫା ରଖିବା, ଆଉ ଘରୁ ବା ଆଖପାଖରୁ ଆମର ଚାରିପାଖରୁ ମଇଳାକୁ ନେଇକିରି ଯେଉଁଠି ଗୋଟିଏ ସ୍ଥାନରେ କଚରା ଦାନୀ ରଖାହେଇଛି ସେଇଠି ରଖିବା, ତାହା ହିଁ ହେଉଛି ଆମରି ଦାୟିତ୍ୱ। ଜଳ ଏବଂ ବିଦ୍ୟୁତର ଅପଚୟ ବନ୍ଦ କରିବା, ବ୍ୟବହାର୍ଯ୍ୟ ଜିନିଷର ଦରକାର ଠାରୁ ଅଧିକ ସଂଗ୍ରହ କରିବା ନାହିଁ, ପ୍ଲାଷ୍ଟିକ ବ୍ୟବହାର କମାଇ ଦେବା, କପଡ଼ା ବ୍ୟାଗ ବ୍ୟବହାର କରିବା, ଏସବୁ ଆମେ ନିଜେ ଆଚରଣ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା। ଆଉ ଗୋଟିଏ ଜରୁରୀ କଥା ହେଲା, ମେଳା ମହୋତ୍ସବ ଏବଂ ବିଭିନ୍ନ ପୂଜା ପାର୍ବଣ ଅବସରରେ ପାର୍ବଣ ସରିଗଲା ପରେ ସେଇ ଜାଗା ଗୁଡିକରେ କୁଢ଼ କୁଢ଼ ଅଇଳା ଗଦା ହୋଇପଡେ, ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ, ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡେ। ପୂଜା ପାର୍ବଣ ଅବସରରେ ବିଗ୍ରହ ମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକେଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି

ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି। ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟ ଯଜ୍ଞ କର୍ମ

ପାଇଁ ସୁନ୍ଦର ପୃଥିବୀଟିଏ ଛାଡ଼ି ଯାଇପାରିବା ନାହିଁ। ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପୀ ହେବା ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟି ଗଢ଼ିବାର ସଂକଳ୍ପ ନେବା।

0: ତେବେ ଶ୍ରୋତା ବନ୍ଧୁ ଶୁଣିଲେ ତ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ ବିଷୟରେ କେତେ ଗୁଡ଼ିଏ ବିଶେଷ କଥା। ହଁ, ଆମ ସମସ୍ତଙ୍କ ଜୀବନରେ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ସ୍ୱଚ୍ଛ ପରିବେଶ କେବଳ ଆମକୁ ରୋଗମୁକ୍ତ ରଖେ ନାହିଁ, ବରଂ ଆମ ଚିନ୍ତାଧାରା, ଜୀବନଶୈଳୀ ଏବଂ ସମାଜକୁ ମଧ୍ୟ ଉନ୍ନତ କରିଥାଏ। ଆଜି ଆମେ ଯେଉଁ ପରିବେଶରେ ବାସ କରୁଛୁ ତାହାର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା ଯେ ସ୍ୱଚ୍ଛତାକୁ କେବଳ ଏକ ଦିନର କାର୍ଯ୍ୟକ୍ରମ ଭାବରେ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବରେ ଗ୍ରହଣ କରିବା। କାରଣ ଆଜିର ସ୍ୱଚ୍ଛ ପଦକ୍ଷେପ ହିଁ ଆସନ୍ତାକାଲିର ସୁନ୍ଦର ଓ ଉଜ୍ଜଳ ଭବିଷ୍ୟତର ଭିତ୍ତି ସ୍ଥାପନ କରିବ। ସେଥିପାଇଁ କୁହାଯାଉଛି, ସୁସ୍ଥ ପରିବେଶ ସୁନ୍ଦର ଭବିଷ୍ୟତ। ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ବାର୍ତ୍ତା ସହ ମୁଁ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୌମ୍ୟାଶ୍ରୀ ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଳେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ। ରାଜ୍ୟ ଦେଇ ଯାଇଥିବା ସାମୁଦ୍ରିକ ଅଞ୍ଚଳ କେବଳ ଏକ ଭୌଗୋଳିକ ସୀମା ନୁହେଁ, ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତିକ ସହଭାଗିତା ପ୍ରବେଶ ପଥ ବୋଲି ମୁଖ୍ୟମନ୍ତ୍ରୀ ମନୋଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 14ତମ ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ନୀତି ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭାହୁଛି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର ସମୁଦ୍ର ବନ୍ଦର ଏବଂ ପାରାଦୀପଠାରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
1: ରାଜ୍ୟର ଆମର ସାମୁଦ୍ରିକ ବାଣିଜ୍ୟ ସହିତ ସାଂସ୍କୃତିକ ଆମର ଏ ସମ୍ପର୍କ ଏବଂ ସେଥିପାଇଁ ଆମ ଡବଲ ଇଞ୍ଜିନ ସରକାରରେ ଭାରତ ସରକାର ମଧ୍ୟ ଓଡ଼ିଶାରେ ଅଧିକ ପୋର୍ଟ ନିର୍ମାଣ କରିବା ପାଇଁ ସେ ଆମକୁ ଅନୁମତି ଦେଇଛନ୍ତି, ଅନୁମୋଦନ କରିଛନ୍ତି। ଗୋପାଳ ପୋର୍ଟ ପାଖରେ ଆଉ ଗୋଟିଏ ବାହୁଦା ପୋର୍ଟ ନିର୍ମାଣ ହେବା ପାଇଁ କେନ୍ଦ୍ର ସରକାର ସେଥିରେ ଘୋଷଣା କରିଛନ୍ତି ଏବଂ ସେ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ନିରୀକ୍ଷଣ ନେଟୱାର୍କର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁଗର, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି କୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାବଳେ କହିଛନ୍ତି। ଭୁବନେଶ୍ୱର

ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରୀ ଅଠାବଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ବୌଦ୍ଧ ଧର୍ମର ପ୍ରସାର ଏବଂ ଶାନ୍ତି ବାର୍ତ୍ତାରେ ଏହାର ଅବଦାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଅରଣ୍ୟ ଭବନଠାରେ କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଆଗାମୀ ଦିନରେ କେନ୍ଦୁପତ୍ର ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣର ଆୟୋଜନ କରାଯିବ। ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଜ୍ୟରେ କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଓ ଅଧିକାରକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରଠାରେ ଦୁଇଦିନିଆ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ଲିଙ୍ଗଗତ ସମ୍ବେଦନଶୀଳ କକ୍ଷ ମାଧ୍ୟମରେ କୃଷି ନୀତିରେ ମହିଳା ଚାଷୀଙ୍କୁ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରାଞ୍ଚଳରେ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭିତ୍ତିଭୂମି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାରଙ୍କ ଦୁଇବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆଜିଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଜନା, ରାସ୍ତା ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 2036 ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସହରୀ ବିକାଶରେ ଜନସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଜଳସାଥୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର 115 ସହରାଞ୍ଚଳର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ। ବରଗଡ଼ଠାରେ ମଧ୍ୟ ଆଜି ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ, ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯାଉଛି। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସୁଦୃଢ଼ କରିବା ଦିଗରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବାକୁ ଯାଉଥିବା ଅଧିକାରୀଙ୍କ ଯାନଗୁଡ଼ିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଭବନ ପରିସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଫଳତା ନେଇ କନ୍ଧମାଳ ବିକାଶ ଚିତ୍ର ବୁଲି ଦେଖିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟର ବ୍ଲକ ଅନ୍ତର୍ଗତ କୋଲଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜୀବନଜ୍ୟୋତି ସମନ୍ୱିତ ନିଶାମୁକ୍ତ ଓ ଥଇଥାନ କେନ୍ଦ୍ର ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଓ ବିକଶିତ ଭାରତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶା ସେବନର ଅପକାରିତା ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ 36 ମାମଲା ମଧ୍ୟରୁ 31 ଶୁଣାଣି ହୋଇଛି। ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଳ୍ପନା ମଲ୍ଲିକ ଏବଂ କାଉନ୍ସିଲର ବନ୍ଦନା ମହାନ୍ତି

0: ଯାଜପୁର ଜିଲ୍ଲାରେ 14 ବର୍ଷରୁ ଉର୍ଦ୍ଧ ଯୁବକ ଯୁବତୀମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏଥିରେ 10ଟି ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ସ୍ପର୍ଶ କରିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ମୟୂରଭଞ୍ଜର ବାଜାତାଲାଠାରେ 58 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ସୁଦୃଢ଼ ନେଇ ଆଲୋଚନା। ରାଜ୍ୟବ୍ୟାପୀ ଆରମ୍ଭ ହେଲା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ଆଞ୍ଚଳିକ ସମ୍ବାଦ ଆଜି ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବ୍ୟବସାୟ ଓ ସାଧାରଣ ଜୀବନଯାତ୍ରାକୁ ସହଜ କରିବ ଜନବିଶ୍ୱାସ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ସହଜ ଢଙ୍ଗରେ ବ୍ୟବସାୟ ଏବଂ ସୁଗମ ସାଧାରଣ ଜୀବନଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଆଇନଗତ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଜନବିଶ୍ୱାସ ସଂଶୋଧନ ଆଇନ 2026। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ସହ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହୋଇଛି। ଭୟମୁକ୍ତ ଏବଂ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ବହୁ ବର୍ଷ ଧରି ଭାରତରେ ଏଭଳି କେତେକ ଆଇନ ରହିଥିଲା ଯାହାକି ଅତି ସାମାନ୍ୟ ପ୍ରକ୍ରିୟାଗତ ଭୁଲକୁ ଫୌଜଦାରୀ ଅପରାଧ ଭାବରେ ବିବେଚନା କରୁଥିଲେ। ଏପରିକି ଅତି ସାମାନ୍ୟ ଭୁଲର ପରିମାଣ ସ୍ୱରୂପ ମଧ୍ୟ ନାଗରିକ ତଥା ବ୍ୟବସାୟୀଙ୍କୁ ଫୌଜଦାରୀ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ବହୁ ପୁରାତନ ନିୟାମକ ବ୍ୟବସ୍ଥା ଆଧାରରେ ଆଇନରେ ଏଭଳି ପ୍ରାବଧାନ ରହିଥିଲା। ଏହି ଆଇନଗୁଡ଼ିକୁ ସନ୍ତୁଳିତ କରିବା ଏବଂ କାର୍ଯ୍ୟାନ୍ୱୟନକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଜନବିଶ୍ୱାସ ସଂଶୋଧନ ଆଇନ 2023 କାର୍ଯ୍ୟକାରୀ କରିଥିଲେ। ପୂର୍ବରୁ ଥିବା ବ୍ୟବସ୍ଥାଗୁଡ଼ିକର ବ୍ୟାପକ ସମୀକ୍ଷା ଏବଂ ବିଚାର ବିମର୍ଶ ପରେ ଏହି ଆଇନ ପ୍ରସ୍ତୁତ ହୋଇଥିଲା। ଏଥିରେ ମୁଖ୍ୟତଃ କେନ୍ଦ୍ରୀୟ ଆଇନଗୁଡ଼ିକରେ ଥିବା ସାମାନ୍ୟ ଅପରାଧ ପାଇଁ ଫୌଜଦାରୀ ଦଣ୍ଡବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା। ଏବେକାର ସଂଶୋଧନ 2026 ମାଧ୍ୟମରେ ଏ କ୍ଷେତ୍ରରେ ସଂସ୍କାରକୁ ଅଧିକ ବ୍ୟାପକ କରାଯାଇଛି। ସାମାନ୍ୟ ଉଲ୍ଲଂଘନ କ୍ଷେତ୍ରରେ ଫୌଜଦାରୀ ଦଣ୍ଡଗୁଡ଼ିକୁ ପ୍ରତ୍ୟାହାର କରାଯିବା ସହ ସେଗୁଡ଼ିକୁ ସମାନୁପାତିକ ଦେୱାନୀ ଦଣ୍ଡ ତଥା ପ୍ରଶାସନିକ ପ୍ରକ୍ରିୟା ଅଧୀନରେ ସମାଧାନ କରିବାର ପ୍ରସ୍ତାବ ରହିଛି। ଏହି ସଂଶୋଧିତ ବିଲ୍ 4ଟି ମୁଖ୍ୟ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ମଧ୍ୟରେ ରହିଛି ଦଣ୍ଡ ପୂର୍ବରୁ ଚେତାବନୀ, ଆନୁପାତିକ ଦେୱାନୀ ଦଣ୍ଡ ବ୍ୟବସ୍ଥା, ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ସମାଧାନ ଏବଂ ଦଣ୍ଡ ପ୍ରଦାନର ସଠିକ୍ କାର୍ଯ୍ୟକାରିତା। ପ୍ରଥମଥର ପାଇଁ ସାମାନ୍ୟ ଭୁଲ୍ କ୍ଷେତ୍ରରେ ସିଧାସଳଖ ଦଣ୍ଡ ବଦଳରେ ଚେତାବନୀ ମାଧ୍ୟମରେ ସମାଧାନର ବ୍ୟବସ୍ଥା କରାଯିବ, ଫଳରେ ନାଗରିକ ଏବଂ ବ୍ୟବସାୟ ଗୋଷ୍ଠୀଙ୍କ ଦ୍ୱାରା ଏହାର ଅନୁପାଳନ ଅଧିକ ସହଜ ତଥା ସରଳ ହୋଇପାରିବ। କୌଣସି ଉଲ୍ଲଂଘନକୁ ଏକ ସନ୍ତୁଳିତ ନ୍ୟାୟପୂର୍ଣ୍ଣ ଆଧାରରେ ସମାଧାନକୁ ଏହି ବିଲ୍ରେ ଗୁରୁତ୍ୱ ଦିଆଯାଇଛି। ମନୋନୀତ ବିଚାର

କ୍ଷେତ୍ରରେ ତ୍ୱରିତ ସମାଧାନ ସମ୍ଭବ ହେବା ସହ କୋର୍ଟ କଚେରୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ ପାଇବ। ଉଭୟ ପକ୍ଷ ତ୍ୱରିତ ସମାଧାନର ସୁଫଳ ପାଇପାରିବେ। ଜନବିଶ୍ୱାସ ସଂଶୋଧନ ବିଲ୍ 2026ରେ 23ଟି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ 79ଟି କେନ୍ଦ୍ରୀୟ ଆଇନରେ ସଂଶୋଧନ କରାଯାଇଛି। 717ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଥିବା ବେଳେ ଜୀବନ ଧାରଣ ସହଜତାରେ ଉନ୍ନତି ପାଇଁ 67ଟି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ମଧ୍ୟ ବାଣିଜ୍ୟ ତଥା ରପ୍ତାନୀ ଏବଂ MSME କ୍ଷେତ୍ର ପାଇଁ ଅନୁପାଳନକୁ ଅଧିକ ସଶକ୍ତ କରିପାରିବ।

ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି ଆମ୍ବାସାଡର ଜିମିସନ୍ ଗ୍ରୀନ୍ଙ୍କ ନେତୃତ୍ୱରେ ଆମେରିକାର ଏକ ସରକାରୀ ପ୍ରତିନିଧି ଦଳ ଗତ ତିନି ଦିନ ଧରି ନୂଆଦିଲ୍ଲୀ ଗସ୍ତ କରିଥିଲେ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଏକ ସନ୍ତୁଳିତ ତଥା ଆପୋଷ ଲାଭଜନକ ଭାରତ ଆମେରିକା ଦ୍ୱିପକ୍ଷ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିବା ଏବଂ ଗତ ଫେବୃଆରୀ 7 ତାରିଖରେ ଜାରି କରାଯାଇଥିବା ଦୁଇ ଦେଶ ମିଳିତ ବିବୃତ୍ତି ଅନୁଯାୟୀ ଏକ ଅନ୍ତରୀଣ ବୁଝାମଣା

କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। 2030 ସୁଦ୍ଧା ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଆଜି ମସ୍କୋଠାରେ ଦ୍ୱାଦଶ ପାଇମାକୋଭ୍ ରିଡିଂସ୍ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଭାରତ ରୁଷ ମଧ୍ୟରେ ବାଣିଜ୍ୟ କାରବାର 60 ବିଲିୟନ ଡଲାର ରହିଛି। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଭୟ ଦେଶ

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ୟୁଏସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଉନ୍ନୀତ ହୋଇଛନ୍ତି।

0: ବୌଦ୍ଧ ଜିଲ୍ଲାରେ ଏବଂ ବୌଦ୍ଧ ଜିଲ୍ଲାରେ ଯେଭଳି ଭାବେ ମଧ୍ୟ ବିକାଶ ମଧ୍ୟ ଛୁଇଁଛି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଭଳି ଭାବେ 138 କୋଟି ଟଙ୍କା ବ୍ୟୟରେ ହୋଇଥିବା ଆମେ ଆଉ ଅଳ୍ପ ଦିନ ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପିତ କରିବୁ ଏବଂ ଜିଲ୍ଲାରେ IDSP କାର୍ଯ୍ୟକ୍ରମରେ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଭାରତରେ ପ୍ରଥମ ହେବା, ଏ ଗୋଟେ ଗୌରବର କଥା ଅଛି। ଏବଂ ପ୍ରତ୍ୟେକ କ୍ଷେତ୍ରରେ ଯେଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଇ ମାସଠାରୁ 114,000 ଲୋକଙ୍କୁ ମାସକୁ 10 କିଲୋ ଚାଉଳ ଦେବେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ, ଗରିବ କଲ୍ୟାଣ ଯୋଜନାରେ। ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମାନବୀୟ ସମାବେଶୀ ବିକାଶର ଗୋଟେ ଉଦାହରଣ। ଏବଂ ସବୁ କ୍ଷେତ୍ରରେ ଆଜି ଓଡ଼ିଶା ଭାରତବର୍ଷରେ ଯେମିତି ଛୁଇଁଛି, ଗ୍ରୋଥ୍ ଇଞ୍ଜିନ୍ ରୂପେ ଉଭାଇଛି, ସେଭଳି ଭାବେ ବୌଦ୍ଧ ଜିଲ୍ଲା ମଧ୍ୟ ବିକାଶ ରାସ୍ତାରେ ଚାଲିଛି।
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତି ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଷ୍ଟାଡିୟମରେ ପାଳିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଗଗୁରୁ ଦେବାଶିଷ ପୁରୋହିତ ଯୋଗାଭ୍ୟାସ କରିବା ସହ ଯୋଗ ସମ୍ବନ୍ଧୀୟ ଶପଥ ପାଠ କରିଥିଲେ। ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ରଥଯାତ୍ରା ଜୁଲାଇ 16 ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ 24 ତାରିଖରେ

0: ବର୍ଷା କୁ ନେଇ ରହିଛେ ବୋଲେ ଦେଖ ଆମେ କେବଳ ଗୋଟିଏ ଚାଷ ବୋଲେ ଖରିଫ ଋତୁରେ କେବଳ ଧାନ ଚାଷଟାକୁ ଆଶ୍ରା କରିକି ଅନେଇକିରି ବସିଛେ। ହଁ, ତେଣୁ କରି ଆମେ ସ୍ୱର୍ଗକୁ ଆଶ୍ରା କରିକିରି ସ୍ୱର୍ଗରୁ ପାଣି ପରିଲେ ଆଜ୍ଞା ଯାଇକି ଚାଷଟା କରିବା ବୋଲି ବସିଛେ।
1: ବସେ। ହଁ ହଁ
0: ହଁ, ଦେଖିଲା ବେଳକୁ ଆଉ କେତେଟା ଅଞ୍ଚଳରେ କେତେଟା ରାଜ୍ୟରେ ବା ମୁଁ ଶୁଣୁଥିଲି ସବୁ କଣ କଣ ଅଲଗା ଅଲଗା ଜାତୀୟ ନୂଆ ନୂଆ ପ୍ରକାର ଫଳ ପନିପରିବା ସବୁ ଚାଷ କରୁଛନ୍ତି।
1: ଆ ବୋଲେ ଯୁଗ କେତେ ଆଡେ ଗଲାଣି, ବୈଜ୍ଞାନିକ ମାନେ କେତେ କଥା କାଢ଼ିଲେଣି, ଏବେ ତ ଦେଖୁଛ ବୋଲି ଯୋଉ ଟେକ୍ନୋଲୋଜି ଡେଭଲପମେଣ୍ଟ କହୁନାହାନ୍ତି କି ସେସବୁ ହେଇଗଲାଣି।
0: ହଁ, ବେଳେ ଯୋଉ ଭଲ ସିନା ଏଇ ଯେ ପୁରୁଣା ପରମ୍ପରା ପୁରୁଣା ଚାଷ ପଦ୍ଧତି ସେଇଟା ଗୋଟେ ଜୈବିକ ଚାଷ ହଉଛି, ସେଗୁଡାକ ଠିକ ଭାବରେ ଯଦି ଜୈବିକ ସାର ଦେଇକିରି ଆମେ ଜୈବିକ ଚାଷ କରିବା ବେଲେ ଭଲ ଉତ୍ପାଦନ ହେଇପାରିବ। ଆଉ
1: ସେମିତି ମଧ୍ୟ
0: ଆଜିକାଲି
1: ହବ
0: ତ ଆଉ
1: ଯେ ମାଟି ଉପରେ ନିର୍ଭର କରୁଛି, ମାଟିର ଗୁଣବତ୍ତା ଉପରେ ଆଉ କଣ କରିବା।
0: ମାଟି ବେଲେ ଦେଖୁନ ଯୋଉ ସେଇଟା ଦେଖୁଛ ପିଡିଆ ଔଷଧ କୀଟନାଶକ ଔଷଧ ସବୁ ତ ମାରିକିରି ଫସଲ ଜମିଟାକୁ ନଷ୍ଟ କରିଦେଲେ ମାଟି ତ ଟାଣ ହେଇଯାଉ। ଅନ୍ୟ ରାଜ୍ୟ ଗୁଡାକରେ ହେଇ ଆସୁଛି, ଏବେ ଆମ ରାଜ୍ୟରେ ମଧ୍ୟ ଆମର ଜିଲ୍ଲାରେ ମଧ୍ୟ ଏବେ ସବୁ ଲଗେଇଲେଣି।
1: ଏ
0: ହେଲେ
1: କଣ କଥା କହୁଛ ବା?
0: ଏ ଗୋଟେ ଅସୁର ଫଳ ଆସିଛି, ଡ୍ରାଗନ ଫ୍ରୁଟ୍ସ ବୋଲି ସୁର ଜାତୀୟ ଫଳ।
1: ଓହୋ
0: ହେଲେ
1: ହୋ ହୋ
0: ସେ ଆମର କୃଷି ବିଜ୍ଞାନ କେନ୍ଦ୍ର ନାହିଁ କି
1: ହଁ ହଁ
0: ଗୋଳନ୍ଧରା ପାଖରେ ଯୋଉ ଅଛି ଗୋଳନ୍ଧରା
1: ହଁ
0: ତଟିରେ
1: ହଁ
0: କୃଷି ବିଜ୍ଞାନ କେନ୍ଦ୍ରର ଆମର ଯିଏ ମୁଖ୍ୟ ବୈଜ୍ଞାନିକ ନାହାନ୍ତି ଡକ୍ଟର ସୁଜିତ କୁମାର ନାଥ,
1: ହଁ ହଁ ହଁ
0: ନାଥ
1: ଜାଣିଛି।
0: ସାରଙ୍କ ସହିତ ଭେଟ ହୋଇ
2: କୁଲଦୀପ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଗ ଗୁରୁ ଦେବାଶିଷ ପୁରୋହିତ ଯୋଗାଭ୍ୟାସ କରିବା ସହ ଯୋଗ ସମ୍ବନ୍ଧୀୟ ଶପଥ ପାଠ କରିଥିଲେ। ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ
0: ନହେଲେ ଅସୁର
1: ହଁ ହଁ
0: ଅସୁର ଫଳ ବୋଲି ଅସୁର ଜାତୀୟ ଫଳ ବୋଲି ଆମେ ବୁଝୁଛେ ଡ୍ରାଗନ ଫ୍ରୁଟ ବୋଲି।

0: ଚାଷ ଆମ ଜିଲ୍ଲାରେ ପ୍ରାୟ ହେଇନି, ଦି ଚାରି ଜଣ ଲୋକ କାମ୍ଭା କରିଛନ୍ତି, କିନ୍ତୁ ଆପଣ ବ୍ରହ୍ମପୁର ମାର୍କେଟରେ ଦେଖିବେ ବଡ ବଡ ଯେତେ ଫଳ ଦୋକାନୀ ଲାଲ ଲାଲ ଫଳ ସବୁ ହେଇଥିବ, ସବୁ ଡ୍ରାଗନ ଫ୍ରୁଟ୍
1: ଏଇଟା ନୂଆ ଭାବେ
0: ନୂଆ ଫଳ, କେଜି 200 ଟଙ୍କାରୁ କମ୍ ନୁହଁ, ମାନେ ଭାବନ୍ତୁ ୟାର କେତେ ଚାହିଦା ଅଛି, ଉତ୍ପାଦନ କେତେ କମ୍ ଅଛି। ଯଦି ଉତ୍ପାଦନ ବେଶୀ ହୁଅନ୍ତା ତାହେଲେ ନିଶ୍ଚିତ ଭାବେ ରେଟ୍ କମ୍ତା, ଯେହେତୁ ଆମ ଜିଲ୍ଲାରେ ଦି ଚାରିଟା ଅଛି, ବାହାରେ ମଧ୍ୟ ଚାଷ ହେଇନି, ତେଣୁ ଏହାର ଚାହିଦା ଅଛି, କିନ୍ତୁ ଆମ ଜିଲ୍ଲାରେ ଏଇଟା ହେଇପାରିବ।
1: ଆମର ପାଣିପାଗ ଜଳବାୟୁ ଅନୁକୂଳ
0: କାହିଁକି ମୁଁ କହୁଛି, ଦେଖନ୍ତୁ ଆମ କୃଷି ବିଜ୍ଞାନ କେନ୍ଦ୍ର ଯୋଉଟା ଅଛି

0: କୌଣସି ପ୍ରକାର ବିଶେଷ ଜିନିଷ ଏକ୍ସଟ୍ରା ଜିନିଷ ସେ ଆବଶ୍ୟକତା କରେ ନାହିଁ, କିନ୍ତୁ ଏଥିରେ ଉତ୍ପାଦନ ନେବାରେ ତାର ମୂଲ୍ୟ ସର୍ବାଧିକ 200 ଟଙ୍କା ପର କେଜି। ଆପଣ ଆମ୍ବ ମାର୍କେଟରେ 30-40 ଟଙ୍କାରେ ପାଉଛନ୍ତି, ପଣସ କେତେ ରେଟ୍ ଆପଣ ଜାଣିଛନ୍ତି, ଶସ୍ତା ବିକ୍ରି ହେଉଛି, ସବୁ ସେଇ ଅନୁସାରେ ବହୁତ କମ ରେଟ୍ ରହିଲା ବେଳେ ଡ୍ରାଗନ ଫ୍ରୁଟ୍ ରେଟ୍ 200-300 ଟଙ୍କା କେଜି ପିଛା ବିକ୍ରି ହେଉଛି।
1: ଆପଣ କହିଲେ ଡ୍ରାଗନ ଫ୍ରୁଟ୍ କଥା, ଡ୍ରାଗନ ଫ୍ରୁଟ୍ କେବଳ ଯେମିତି ଆମର ପାଚିଲା ଆମ୍ବ ବିକ୍ରି ହୁଏ ସେମିତି ଡ୍ରାଗନ ଫ୍ରୁଟ୍ ମଧ୍ୟ ପାଚିଥିବ?
0: ଡ୍ରାଗନ ଫ୍ରୁଟ୍ ଆପଣଙ୍କୁ ପ୍ରଥମରୁ ମୁଁ ଚାଷ ପ୍ରଣାଳୀ କହି ରଖୁଛି, ଡ୍ରାଗନ ଫ୍ରୁଟ୍ ଯେହେତୁ ଗୋଟେ ଶିଶୁ ଜାତୀୟ ଗଛ, ମରୁଭୂମିରେ ରହିଲା ଭଳିଆ କମ୍ ପାଣି ଆବଶ୍ୟକତା ହେଉଥିବା ଗଛ, ତେଣୁ ତାର ଗୋଟେ ଡାଳକୁ ଚେର କରିକି ଯଦି ଆପଣ ଲଗେଇବେ ହବ, ସେ 20 ସେଣ୍ଟିମିଟର ଖଣ୍ଡେ ଯଦି ଡାଳ ଖଣ୍ଡେ କାଟିକି ନେଇକି ଆପଣ ଗୋଟେ ପଲିଥିନ୍ରେ ଗୋଟେ ନର୍ସରୀ ଭଳିଆ କରି ଗୋଟେ ତାକୁ ଟିକେ ଚେର କରିଦେବେ ଏବଂ ତାକୁ ମେନ୍ ପ୍ଲଟ୍ରେ ଲଗେଇବେ, ତାହେଲେ କିଛି ଅସୁବିଧା ନାହିଁ। କିନ୍ତୁ ଏଇଟା ବଢ଼ିବା ପାଇଁ ଗୋଟେ ସପୋର୍ଟ ଦରକାର, ଏହା ଉପରକୁ ଟିକେ ବଢ଼ିଯିବ, ବଢ଼ିଲା ପରେ ସେ ଗୋଟେ ଛତା ଆକାର ହବ, ତେଣୁ ସେଇ ଯୋଉ ବଢ଼ିବା ଜାଗାଟାରେ ଯୋଉଟା ଗୋଟେ ଆମେ ଆପଣ ଗୋଟେ ସିମେଣ୍ଟର ପିଲର ଦେଇପାରନ୍ତି, କାଠର ଗୋଟେ ପିଲର ଭଳିଆ କରିପାରନ୍ତି,

0: ଟିକେ କରିକି ଆପଣ ଯଦି କରିବେ ସେଟା ଟିକେ ଭଲ ହବ। କିନ୍ତୁ ଏଇ ଯୋଉଠି ପାଣି ଫାଣି ବେଶୀ ରହେ ଟିକେ ପଚାପଚି କରେ ତା ମୂଳଟା, ନହେଲେ କିଛି ଅସୁବିଧା
1: ନାହିଁ,
0: ଚଢିଯିବ। ତା ମୂଳକୁ ଟିକେ ମାଟି ଦେବା ଉଚିତ, କାହିଁକି ମାଟି ନଦେଲେ ଚେର ଦେଖାଯିବ ଯଦି ସେ ଭଲ ଭାବରେ ବଢିପାରିବନି। ଏବଂ ସେ ଯୋଉ ଖୁମ୍ବଟା ଉପରେ ବଢିବ ସେ ପିଲରଟା ଉପରେ, ତା ଦେହରୁ ମଧ୍ୟ ବାହାରିବ ଚେର ଭଳିଆ, ସେଟାକୁ ଚାପି ଧରିକି ରଖିବ, ତେଣୁ ସେ ଉପରେ କିଛି ଅସୁବିଧା ନାହିଁ। ତେଣୁ ଏ ଗଛ ଯେତେବେଳେ ଆପଣ କହିଲେ ପ୍ରଥମେ ଚେର କରିବେ, ତାପରେ ତାକୁ ନେଇ ଲଗେଇବେ, ସେଟା ଗୋଟେ ମାଡ଼ିବ। ଯଦି ଆପଣଙ୍କର ସେଭଳିଆ ଜାଗା ନାହିଁ, ଆପଣ ଏ ଯୋଉ ଭଙ୍ଗା ସେ ଯୋଉ କୂଅ ନନ୍ଦ ଭଳିଆ ଗୋଟେ ଛୋଟ ଛୋଟ କରିକି ତା ମଝିରେ ସେ ପିଲରଟାକୁ ପୋତି ସେ ମାଟିରେ ସେଇଠି ଯଦି ବଢେଇ ଦେବେ, ସେ ଆରାମସେ ବଢିବ, ସେତିକି ମାଟିରେ ମଧ୍ୟ ସେ ଆରାମସେ ବଢିପାରିବ। ୟା ପାଇଁ ବିଶେଷ ପାଣିର ଆବଶ୍ୟକତା ନାହିଁ, ବର୍ଷା ଦିନେ ତ ବିଲକୁଲ ପାଣି ଆବଶ୍ୟକତା କରେନି, ଖରାଦିନେ ମଧ୍ୟ ମଝିରେ ମଝିରେ ଆପଣ ମାଟିକୁ ଦେଖି ସେ ପାଣି ଆବଶ୍ୟକତା କରେ। ସାର ବହୁତ କମ୍ ଆବଶ୍ୟକତା କରେ
1: ଆପଣ ସେଥିରେ କଣ ମାନେ ଆମର ରାସାୟନିକ ସାର ବ୍ୟବହାର।
0: ହଁ, ଯଦି ଆପଣ ଅର୍ଗାନିକ କରିବେ ଗୋବର, ମୁଁ କହିଲି ଗୋଟେ ଭାଗ ଗୋବର ଦେଇଥିବେ, କମ୍ପୋଷ୍ଟିଂ ଦେଇଥିବେ, ନହେଲେ ଅଳ୍ପ ପରିମାଣର ଆପଣ ଲଗେଇଲା ବେଳକୁ ସେ ଡିଏପି ପଟାସ ୟୁରିଆ ଟିକେ ଟିକେ 30-30-60 ଗ୍ରାମ ଆଉ 40 ଗ୍ରାମ ଡିଏପି 100 ଗ୍ରାମ ଦେଇଦେଲେ ମଧ୍ୟ ପୋଡ଼ା କଷା କରିକି ସେ ଯଥେଷ୍ଟ। ତେଣୁ ତାପରେ ମଧ୍ୟ ଯଦି ଆପଣ ଦେବେ ତାକୁ ଭାଗ କରିକି 2-3 ଥର ହିସାବରେ ଦେବେ, ସେ ଆରାମସେ ବଢିପାରିବ ବର୍ଷା ଦିନ ଆରମ୍ଭରେ। ଇଏ ହେଲା ବଢିଲା ଗଛ।
1: ମୂଳ ଜାଗାଟାକୁ କଣ ଘାସ ସବୁ
0: ଘାସ ଫାସ ଆପଣ ବାଛିବେ ବାଛିବେ ଘାସ ଘାସ ଗୁଡା ବାଛିବେ। ସେଇଥିପାଇଁ ମୁଁ କହିଲି ଯଦି ଆପଣ ତାକୁ ଯଦି ବଡ ପ୍ଲଟ କରିବେ, ଆପଣ ଦେଖନ୍ତୁ ଗୋଟେ ଏକରରେ ପ୍ରାୟ 1700 ଗଛ ଲାଗିପାରିବ,
1: ଏତେ ଗୁଡ଼ାଏ ଗଛ
0: ତାର ବେଶୀ ଜାଗା ଦରକାର ନାହିଁ। ସେ ତ ଉପରକୁ ମାରିବ ଆପଣ 6 ଫୁଟ ଖଣ୍ଡେ 2 ମିଟରରେ ଲଗେଇଦେଲେ ମଧ୍ୟ ସଫିସିଏଣ୍ଟ, ତେଣୁ ସେଇଥିରେ ଆପଣ ଲଗେଇଦେବେ। ଆଉ ଘାସ ମରା ଯଦି ଭିତରେ ହେଉଛି, ଆପଣ ଗ୍ଲାଇଫୋସେଟ 5 ମିଲିଲିଟର ବା 3-5 ମିଲିଲିଟର ପର୍ ଲିଟରରେ ଯଦି ମାରିଦେବେ ସେ ଅନାବନା ଘାସ ସବୁ
1: ଉଠିବ।
0: କିନ୍ତୁ ଆପଣ ଯଦି ମୁଁ ଯଦି କହିଲି ଗୋଟେ କୂଅ ନଦ ଦେଇକି ଯଦି କରିବେ, ତା ମୂଳରେ ଯେତିକି ଘାସ ଅଛି ତାକୁ ଯଦି ଆପଣ ହାତରେ ଲଗେଇକି ବାଛିଦେବେ, ତାହେଲେ ମଧ୍ୟ ଆବଶ୍ୟକତା ବଢିବନି। ବା ଟିକେ ମଚିଂ ଯଦି ପକେଇଦେବେ ସେଥିରେ ମଧ୍ୟ ଘାସ ଆଉ ଉଠିବ ନାହିଁ। ତେଣୁ ଏଇଭଳିଆ ବ୍ୟବସ୍ଥା ଆପଣ କରିପାରିବେ। ଆଉ ଅଲଗା ଦିନ ସମୟରେ ଆପଣ ପାଣି ଏଇ ଡ୍ରିପ୍ ଇରିଗେସନ୍ ଯଦି କରିଦେବେ ମଧ୍ୟ କିଛି ଅସୁବିଧା ନାହିଁ, ଖରାଦିନ ପାଇଁ ଟିକେ ଡ୍ରିପ୍ ପଡ଼ିଲେ ଭଲ, ସେଠି ଗଛ ଗ୍ରୋଥ ହବ। ଏବଂ ଆପଣ ଯେତେବେଳେ ଦେଖିବେ ଯେ ଗଛ କଲି 2-3 ଥର ହିସାବରେ ତାକୁ ଭାଗ ବାଣ୍ଟି ଦେବେ 150-150 ଗ୍ରାମ ସାର, ତେଣୁ ଆଉ ବିଶେଷ କିଛି ଆବଶ୍ୟକତା କରେନି। ସବୁଠୁ ବଡ କଥା ହେଲା ୟାର ରୋଗ ପୋକ ବିଶେଷ ଲାଗେନି।
1: ଆଚ୍ଛା,
0: ଯଦି ଟିକେ ଗଛ ମୂଳ ପଚିବା ବା କୋଉଠି ପଚିବାର ଦେଖିଲେ, ପାଣି ଫାଣିଲା ବା କଣ ହେଲା ଶୁଖିଲା ପଚିଲା, ଆପଣ ଆଙ୍କୋଜେବ୍ ଟିକେ ରିଡୋମିଲ୍ ଟିକେ ସ୍ପ୍ରେ କରିଦେଲେ ସେ ଠିକ ହେଇଯିବ। ବା ତା ମୂଳରେ ନେଇକିରି ଯଦି ଆପଣ ଡ୍ରେଞ୍ଚ କରିବେ ଢାଳିଦେବେ ସେ ମଧ୍ୟ ଠିକ ହେଇଯିବ। ତେଣୁ ଏସବୁ ବିଶେଷ ଅସୁବିଧା ନାହିଁ। ଆପଣ ଏମିତି ଯଦି କରିବେ ଗୋଟେ ଏକରରେ ଯଦି 1700 ଗଛ ହେଲା, ଆପଣ ହିସାବ କରନ୍ତୁ, ଏବଂ ଆମେ ହିସାବ କରୁଛୁ ଗୋଟେ ଏକରରେ ପ୍ରାୟ 5 ଟନ୍ ଖଣ୍ଡେ ଫଳିବ, 5-6 ଟନ୍
1: ମାନେ ଏକ ଏକରରେ
0: ହଁ ବହୁତ ଫଳନ୍ତି। ଆଜ୍ଞା, ବହୁତ ଫଳନ୍ତି। ତେଣୁ 5 ଟନ୍ ମାନେ 5 ଟନ୍ ହେଲେ 5000 କେଜି, 5000 କେଜି 200 ଟଙ୍କା ବା 150 ଟଙ୍କା ଅତି କମରେ ଯଦି ହୁଏ, ଆପଣ ଭାବନ୍ତୁ କେତେ ଲକ୍ଷ ଟଙ୍କା ହଉଛି। 7.5 ଲକ୍ଷ ଟଙ୍କା ଯଦି 150 ଟଙ୍କା କେଜିରେ ହୋଲସେଲ୍ରେ ବିକନ୍ତି ବର୍ଷକୁ, 7.5 ଲକ୍ଷ ଟଙ୍କା ହେଲେ ସେ 7.5 ଲକ୍ଷରେ ଆପଣ 2 ଲକ୍ଷ ହେଲେ 5 ଲକ୍ଷ ଟଙ୍କା ଲାଭ ପାଇଲେ। ଏତିକି କମ୍ ଖର୍ଚ୍ଚରେ ଆଉ କେହି କୌଣସି ଚାଷ ନାହିଁ। ଏବଂ ବର୍ଷର ସେ ବର୍ଷ ସାରା ଫଳିବନି, ସେ ଏଇ ପିରିୟଡ଼ଟା ବର୍ଷା ଆରମ୍ଭ ପୂର୍ବରୁ ରଜ ପୂର୍ବରୁ ଫଳି ଚାଲିବ, ଯେ ପୁରା ସେ ଯେତେ ପର୍ଯ୍ୟନ୍ତ ମଶ୍ଚର ରହିବ ସେଭଳିଆ ପୁରା 6 ମାସ ଖଣ୍ଡେ ଫଳିବ, ଭଲ ଭାବରେ ଫଳିବ। ତାକୁ ଆପଣ ବି ରଖିପାରିବେ ଚାହିଁଲେ ଭବିଷ୍ୟତରେ ମାନେ କୋଲ୍ଡ ଷ୍ଟୋର୍ କରିବା ପାଇଁ। ଆପଣ ଏଇ ଯୋଉ ଡ୍ରାଗନ୍ ଫ୍ରୁଟ୍ଟା 3 ପ୍ରକାର ମୁଖ୍ୟତଃ ଅଛି, ଗୋଟେ ହଳଦିଆ, ଗୋଟେ ଧଳା, ଗୋଟେ ନାଲି। ଆପଣ ଦେଖୁଛନ୍ତି ମାର୍କେଟରେ ନାଲିଟା ନାଲି ବି ସେ ଫଳଟା ଫାଷ୍ଟରେ ସବୁଜ କଲର୍ ହବ, ସେ ପାଚିଲେ ନାଲିଆ ହେଇଯିବ। ତା ଭିତରଟା କଥା ମୁଁ କହୁଛି, ଭିତରଟା ନାଲି କିମ୍ବା ଧଳା କିମ୍ବା ହଳଦିଆ ରହିବ, ଉପର ତ ସବୁ ନାଲି ରହିବ ସେଟାରେ କିଛି କଥା ନାହିଁ, କିନ୍ତୁ ଭିତରଟା ଭିତର ନାଲିଟା ଟିକେ ବେଶୀ ଟେଷ୍ଟ ଲାଗେ। ତାପରେ ଧଳା ବି ଟେଷ୍ଟ ଲାଗେ, ହଳଦିଆ ବି ଲାଗେ, କିନ୍ତୁ ଓଭରଅଲ୍ ନାଲିଟା ଟିକେ ବେଶୀ ଟେଷ୍ଟ ଲାଗେ।
1: ଗଛରୁ ତୋଳିଲା ପରେ ସେଟା କେତେ

0: ବର୍ଷେଲା
1: ମାନେ ଆମର ଫାର୍ମ
0: ଫାର୍ମ
1: କୁକୁଡ଼ା, ଫାର୍ମ କୁକୁଡ଼ା ଯେଉଁଟା
0: ବ୍ରଏଲର
1: ବ୍ରଏଲର ଦେଶୀ କୁକୁଡ଼ା?
0: ନାଇଁ
1: ଆଚ୍ଛା ଆଚ୍ଛା, ଆମେ ଦେଖିଲୁ ଆପଣଙ୍କର ଯେଉଁ ଗୋଟେ ଫାର୍ମ ହାଉସ୍ କରିଛନ୍ତି ଏଇ କୁଶପଡ଼ା ଗାଁରେ, ନିଜ ଗାଁ ନା?
0: ନିଜ ଗାଁ
1: ହଁ, ଗାଁର ବାହାରେ ଗୋଟେ ଭଲ ସୁନ୍ଦର ଫାର୍ମ ହାଉସ୍ ହେଇଛି। ସେ ହାଉସ୍ରେ ପ୍ରାୟ ବେଡ୍ ବେଡ୍ କରିକି ରଖିଛନ୍ତି, ଗୋଟେ ତିନିଟା ଚାରିଟା ଖଣ୍ଡେ ଘର କରିଛନ୍ତି ବଡ଼ ବିରାଟ ଆକାରରେ। କେତେ କୁକୁଡ଼ା ଏଠି ପାଳନ କରୁଛନ୍ତି ଆଉ କୁକୁଡ଼ା ସବୁ କେଉଁଠୁ ଆଣୁଛନ୍ତି?
0: ଏଇଠି 4,200 କ୍ୟାପାସିଟି ଆମର ପୋଲଟ୍ରି ଫାର୍ମ।
1: ଆଚ୍ଛା,
0: ଆମର କମ୍ପାନୀ କଣ୍ଟ୍ରାକ୍ଟିଂ ଏଇ କାମ ହେଉଛି, ଆମର ବ୍ରଏଲର କମ୍ପାନୀରୁ ଚିଆଁ ଆସୁଛି, ଚିଆଁ କମ୍ପାନୀ ପକାଉଛି, ଦାନା ପାଣି ସବୁ କମ୍ପାନୀ ଦେଉଛି, ତାପରେ 4 ଦିନ ପରେ ସେ ଲିଫ୍ଟିଂ କରୁଛି।
1: ମାନେ କେତେ ଦିନର ଚିଆଁ ହେଇଥିବ, ମାନେ କେତେ ସାଇଜ୍ର ଚିଆଁ ହେଇଥିବ, ଆପଣ 40 ଦିନ ତାକୁ ବଢ଼ାଉଛନ୍ତି, ହେଲେ ସେ କେମିତି ହଠାତ୍ ମାନେ 40 ଦିନରେ ତାକୁ ଯେଉଁ ଖାଦ୍ୟ ଫାଦ୍ୟ ସବୁ ଦେଉଛନ୍ତି, ସେମାନେ କମ୍ପାନୀରୁ ଆଗେ ଦେଉଛନ୍ତି ନା ନିଜେ କିଣିକି ଆଣୁଛନ୍ତି ଖାଦ୍ୟ?
0: କମ୍ପାନୀର ସବୁ ତାଙ୍କର ସୁପରଭାଇଜର ଆସୁଛନ୍ତି, ଭିଜିଟ୍ କରି ଯାଉଛନ୍ତି।
1: ଆଚ୍ଛା ଆଚ୍ଛା,
0: ଡେଲି ଆସୁଛନ୍ତି।
1: ହଁ, ହେଲେ ସିଏ ଚିଆଁ ଦେଉଥିବେ କେତେ, ମାନେ ଚିଆଁ ଦର ହିସାବରେ ଦେଉଥିବେ ନା କମ୍ପାନୀ ଡାଇରେକ୍ଟ ପଇସାଟା କେମିତି ମିଳୁଛି?
0: ପଇସାଟା ଗଲା ପରେ, ତାପରେ ଯେତିକି ଆମର ଇଏ ହେଲା ପରେ ଆମକୁ 6.7 ଗୋଟେ KG ପିଛା।
1: ଜଣେ ଚାଷୀ ହିସାବରେ ଆପଣ କୁହନ୍ତୁ, ଆପଣ ଯେଉଁ କମ୍ପାନୀରୁ ବ୍ରଏଲର ଆଣୁଛନ୍ତି ଯେଉଁ ଚିଆଁ, ଚିଆଁକୁ ଏଇଠି ପାଳନ କରୁଛନ୍ତି, ସେମାନେ ଦାନା ପାଣି ସବୁ ଦେଉଛନ୍ତି, ଚିଆଁ ଏଇଠି ବଢ଼ିଲା, ସେ ଯେଉଁ 40 ଦିନ ପରେ ସେଇଟା ବିକ୍ରି କଲାବେଳେ ବା ସେମାନେ ନେଲା ପରେ ତାଙ୍କେ ସେମାନେ କେତେ ଦରରେ ନେଉଛନ୍ତି?
0: ସେ ଦର ତ ଆମକୁ ଆମକୁ KG ପିଛା ଆମକୁ ଅଛି।
1: ଆଚ୍ଛା,
0: ତାପରେ ଯଦି ହଁ ରେଜଲ୍ଟ ଭଲ ଗଲେ ତାର ବୋନସ ଅଛି, ସେ ହିସାବରେ ଆମକୁ ଆସୁଛି। ଯଦି ଭଲ ରେଜଲ୍ଟ ଗଲା KG ପିଛା 11 ଟଙ୍କା, 8 ଟଙ୍କା, 10 ଟଙ୍କା ଏମିତି ମିଳୁଛି।
1: ଆଚ୍ଛା, ଯେଉଁ ଚିଆଁକୁ ଆପଣ କିଣିକି ଆଣୁଛନ୍ତି ନା ନା ସେମାନେ ଖାଲିରେ ଦେଉଛନ୍ତି?
0: ସେମାନେ ସବୁବେଳେ ପୁରା ଖାଲିରେ ଦେଉଛନ୍ତି,
1: ଖାଲିରେ
0: ମେଡିସିନ ପ୍ଲସ
1: ସେଥିପାଇଁ ପଇସା କିଛି ଲାଭ
0: ନାହିଁ।
1: କେବଳ ଆପଣ କେବଳ ପାଳନ କରିବାକୁ ବଡ଼ କରିବା, ଯେଉଁ 40 ଦିନରେ ବଡ଼ କରୁଛନ୍ତି, ତାପରେ ବିକ୍ରି ହେଲା ଯେଉଁ 40 ଦିନ ତାକୁ ଲାଳନ ପାଳନ କରୁଛନ୍ତି, ସେତେବେଳେ ସେ ହିସାବରେ ଆପଣ ପଇସା ପାଉ?
0: ପଇସା ପାଉ।
1: ହଁ, ହେଲେ ଏଥିରେ ପ୍ରାୟ ଆପଣଙ୍କର ବର୍ଷ ସାରା କେତେ ମାସ ଏମିତି ଚିଆଁ ଇଏ ରଖୁଛି?
0: ଆମର ବର୍ଷକୁ 6ଟାରୁ 7ଟା ଭିତରେ ବେଚ୍ ଉଠୁଛି।
1: 6ଟା 7ଟା ବେଚ୍, ହେଲେ 6ଟା 7ଟା ବେଚ୍ ହେଲେ ବର୍ଷକୁ ପ୍ରାୟ କେତେ ହାରି ପାଉଛନ୍ତି?
0: ତା ପାଇଁ ଆମର ଏଇଠି 2300 କୁକୁଡ଼ା ପାଇଁ ଆମର କ୍ୟାପାସିଟି ଥିଲା, ଏବେ 4000
1: ନୂଆରେ 4000। ଆପଣ ବର୍ତ୍ତମାନ କେତେ ପାଉଛନ୍ତି?
0: ଆମର ଦେଖିଲେ ଆମର ଶୀତ ଦିନେ ଟିକେ ଭଲ ରହୁଛି ରେଜଲ୍ଟ, ଖରାଦିନେ 2-3ଟା ବେଚ୍ ଭଲ ଆସିଲେ, 3ଟା ବେଚ୍ ଟିକେ ଲୋ ଆସିବ,
1: ଅସୁବିଧା
0: ସେ ପ୍ରକାର।
1: ପାଉଛନ୍ତି କେତେ, ମାନେ ଆପଣ ଯାହା ଖର୍ଚ୍ଚବାର୍ଚ୍ଚ ହେଇକିରି
0: ଖର୍ଚ୍ଚବାର୍ଚ୍ଚ ଯାଇକି
1: ହେଇଯାଉଛି,
0: ଖର୍ଚ୍ଚବାର୍ଚ୍ଚ ବୋଲେ ବି 2 ଲକ୍ଷ 80 3 ଲକ୍ଷ ଭିତରେ
1: ବାର୍ଷିକ? ହେଲେ ଏଥିରେ ଆପଣଙ୍କର ଖର୍ଚ୍ଚ ସେମିତି ମାନେ କେତେ ଖର୍ଚ୍ଚ ହେଉଛି କି ଚାଷ ଇଏ କଲାବେଳେ?
0: ଚାଷ କଲାବେଳେ ନିଜର ଲାଇଟ୍ ବିଲ୍ ପ୍ଲସ୍ ଲେବର ଆମର ପ୍ଲସ୍ ଖଇ।
1: ଆଚ୍ଛା ଆଚ୍ଛା, ଖଇବା
0: 10ଟା
1: ଧାନ 10ଟା ସେଇଟା। ହେଲେ ଏଇ ଯେଉଁ ଜମି ମଧ୍ୟ କିଛି ନାହିଁ ବୋଲେ ଏବେ ଆପଣ କେତେ ଏକର ଜାଗାରେ କରୁଛନ୍ତି, ମାନେ କେତେ?
0: ଏଇଟା 2 ଭରଣ ପାଖାପାଖି,
1: 2 ଭରଣ ପାଖରେ ଆପଣ ପୁରା ଜାଗାଟା,
0: ଜାଗାଟା
1: ଆପଣ ନିଜ ଜମି?
0: ନିଜ ଜମି।
1: ହଁ, ତେଣୁକରି ଅସୁବିଧା କିଛି
0: କିଛି ନାହିଁ।
1: ହଁ, ବାହାରୁ ଯଦି ଭଡ଼ାରେ
0: ରଖିଲେ
1: ତାହେଲେ ଅଧିକ ଲାଗିଥାନ୍ତା, ଅଧିକ ଖର୍ଚ୍ଚ ହେଇଥାନ୍ତା। ଆଉ ସେଇ ହିସାବରେ ଆପଣ ନିଜର ଜମି ଲାଗି ଯେଉଁ 2 ଭରଣ ଜମି ଭିତରେ ଯଦି କୁକୁଡ଼ା ପାଳନ କରୁଛନ୍ତି, ସେଥିରେ ଆପଣ ବାର୍ଷିକ 2 ଲକ୍ଷ ଟଙ୍କା
0: ପାଉଛନ୍ତି।
1: ମାନେ ହିସାବ କଲେ ସାଧାରଣତଃ ମାସିକ ହିସାବ ଦେଖିବାକୁ ଗଲେ ଗୋଟେ ପ୍ରାୟ
0: 20,000 ଟଙ୍କା।
1: ହଁ, ହେଲେ ଚଳନରେ କିଛି
0: ଅସୁବିଧା,
1: ଗାଁରେ ରହିକିରି, ନିଜ ମାଟିରେ ରହିକି, ନିଜ ଭିଟା ମାଟିରେ, ଘରେ ମଧ୍ୟ ରହିକିରି।
0: ବାବା ସବୁ ଚାଳ ଆମର ବାଇଗଣ ସବୁ ଲଗାଉଛନ୍ତି।
1: ହଁ, ଏଠି ଦେଖିଲୁ ଆମେ ଆପଣଙ୍କର ଏଇଠି ଶାଗ ହେଇଛି, ବଢ଼ିଆ ଶାଗ କରିଛନ୍ତି, ମାନେ ରଙ୍ଗର ଶାଗ, ୟା ନୀଳ ଶାଗ, ସେଥିରେ ମୂଳା ମଧ୍ୟ ଲଗାଇଛନ୍ତି ବୋଧେ। ହଁ, ଏ ଚାଷ ମଧ୍ୟ କରୁଛନ୍ତି, ମାନେ ଜାଗା ତ ଅଛି, ପଡ଼ିଆ ତ ପଡ଼ିଛି, ତାକୁ କାହିଁକି ଖାଲିରେ ରଖିବେ? ତା ସହିତ ଆମେ ଦେଖୁଛୁ ଆପଣ ରଖିଛନ୍ତି ଛେଳି।

0: ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ରହିଲୁ ଆଜ୍ଞା ନମସ୍କାର
1: ନମସ୍କାର
2: ବଢିଆ ଲାଗିଲା ନଳିନୀ ଆଜିର ବୈଠକ ତମେ ଯୋଉ ବିଷୟବସ୍ତୁ ଯେମିତି ରଖିଲ ସେମିତି ଗୀତ ମଧ୍ୟ ପକେଇଲ ଆଉ ଜାଣିବା କଥା ଯାକ ଥିଲା ଆଜି ଭଲ ଲାଗିଲା ବୈଠକ
3: ଖୁସି ଲାଗିଲା ବେଳେ ଇଆଡେ ଆଜ୍ଞା ଗୋଟି ଗୋଟି କଥା କହିବାକୁ ବୁଝିକି ଭାଇ ମଧ୍ୟ କେତେ ଭଲ ସୁନ୍ଦର କଥା
2: ଦିଆଯାଏ ବିଷୟ ଭଲ ଥିଲା ଆଉ ଗୀତ ହେଲେ ଆଜି ଭଲ ଲାଗିଥିଲା ବା
3: ଭଲ ଲାଗିଲା ଯେ ସମୟଟା ଦୁଷ୍ଟ ତ
2: ସମୟ ବୋଲି ନାଇଁ ନାଟଟା ମୋର ଖଣ୍ଡିଆ କରୁଛି ମୁଁ ଯିବି ସିଆଡେ
3: ସମ୍ଭାଳି ପାରିବି
2: ରଜ ନାଟଟା ବୋଇଲେ ଦେଖିବାନି ଗିଆ ଚାଲିଥିଲା କମ୍ପିଟିସନ ଚାଲିଛି ଦି ଥର
3: ଚାଲିଛି
2: ଖଣ୍ଡିଆ କରି ବୈଠକ ବେଳ ହେଇଯିବ ବୋଲି ପଳେଇ ଆଇଲି ଚାଲ ଚାଲ ଯିବା ତମେ ହେଲେ ଚାଲୁନ ଯିବା ଦେଖିବା
3: ଚାଲ ମିଶିକି ଯିବା ଚାଲ
2: ଚାଲ
4: ଯିବା माननीय प्रधानमंत्री श्री नरेंद्र मोदी 20 जून को हुगली पश्चिम बंगाल से प्रधानमंत्री किसान सम्मान निधि की 23वीं किश्त जारी करेंगे। इसके तहत 9 करोड़ 44 लाख से अधिक किसानों के खातों में 18,880 करोड़ रुपए से अधिक की सम्मान राशि सीधे हस्तांतरित की जाएगी। पीएम किसान इस किश्त के साथ ही किसानों को हस्तांतरित कुल राशि 4,46,000 करोड़ रुपए से अधिक हो जाएगी, जो करोड़ों किसान परिवारों को आर्थिक संबल प्रदान कर रही है।

0: ଜ୍ଞାନ ଯୁଗେ ଜଗନ୍ନାଥଙ୍କୁ ଗଢ଼ାଉଥିଲେ ତ ରାଜା। ତିନି ସପ୍ତାହ ଧରି ରହିବ ଦେଉଳ ଦୁଆର ପୂଜା। ରାଣୀ ପୁରୀରେ ପଡି ଆଗରୁ ଦେଲେ ତ ଖୋଲି ସେଦିନୁ ଖଣ୍ଡିଆ ପ୍ରଭୁ ନୀଳାଦ୍ରି ବିହାରୀ। ତେବେ କୁହ ତେବେ କୁହ କିଏ ରେ ଚତୁର ହରି ପୁରୁଷ ବନାରୀ ପୁରୁଷ ବନାରୀ ପୁରୁଷ ବନାରୀ
1: ଏଭ୍ରିବଡି
0: ପୁରୁଷ ବନାରୀ ପୁରୁଷ ବନାରୀ ପୁରୁଷ ବନାରୀ। ଏ ଯୁଗେ ମୁଁ ହିଁ ପଢ଼ିଲି

0: ଅତୀତର ଯେଉଁ ମୁହୂର୍ତ୍ତ ଆମେ ଜିତିଯାଉ ସେଇ ମୁହୂର୍ତ୍ତ ସ୍ମୃତି ହୋଇ ଆମ ମୁହଁରେ ଆଜି ହସ ଭରିଦିଏ।
1: ଆଉ ଅତୀତର ଯେ ମୁହୂର୍ତ୍ତରେ ଆମେ ହାରିଯାଉ ସେଇ ମୁହୂର୍ତ୍ତର ସ୍ମୃତି ଶିକ୍ଷା ହୋଇ ଆମ ଭବିଷ୍ୟତ ବଦଳାଇ ଦିଏ।
0: ତେବେ ସ୍ମୃତି କେତେବେଳେ ଯେ ଦୁଃଖ ଦିଏ ଆଉ କେତେବେଳେ ଯେ ହସାଇ ଦିଏ।
1: ହଁ, ସ୍ମୃତି ଶୀତ ସକାଳର ଖରା ଭଳି,
0: ଗ୍ରୀଷ୍ମର ଡହଡହ ତାତିରେ ଗଛର ଛାଇ ଭଳି,
1: ହଁ, ପହିଲି ଆଷାଢ଼ର ବର୍ଷା ପରି,
0: ବସନ୍ତର ମଳୟ ପବନ ପରି,
1: ଏମିତି ସ୍ମୃତି ସବୁକୁ ନେଇ ଆମ ଶ୍ରୋତାଙ୍କର ଆଉ ଆମର କଥା।
0: ସେଇ କଥାକୁ ଗୀତରେ ଯୋଡ଼ି ଆମେ ଆସିଛୁ ଆପଣଙ୍କ ସହିତ କଥା ହେବା ପାଇଁ
1: ଆମ କାର୍ଯ୍ୟକ୍ରମ କିଛି କଥା କିଛି ଗୀତରେ। ଆଜି ଆପଣଙ୍କ ସହିତ କଥା ହେଉଛି ମୁଁ ବନ୍ଦନା ମିଶ୍ର।
0: ଆଉ ମୁଁ ସ୍ମିତାଶ୍ୱିନୀ ମହାପାତ୍ର।
1: ନମସ୍କାର
0: ଅପା।
1: ହଁ,
0: ତମର କଣ କଣ ସ୍ମୃତି ଅଛି ଟିକେ କହୁନ।
1: ସ୍ମିତାଶ୍ୱିନୀ, ସ୍ମୃତି ତ କେତେ ଭଲ ସ୍ମୃତି ଅଛି, ଆଉ କେତେ ସ୍ମୃତି ଅଛି ଯାହା ଦୁଃଖ ଦିଏ। ନିଜେ ଯେତେବେଳେ ଆମେ ଏକୁଟିଆ ବସୁ, ଏଇ ସ୍ମୃତି ହିଁ ଆମକୁ ଅତି ଆପଣାର ଲାଗେ। ଏଇ ଯେମିତି ଆମର ପିଲାଦିନର ସ୍ମୃତି, ମତେ ମନେ ପଡ଼େ ପିଲାଦିନେ ମୋ ସାଙ୍ଗମାନଙ୍କ କଥା। ସ୍କୁଲ ଯାଉଥିଲୁ, ସେମାନଙ୍କ ସହିତ ଖେଳୁଥିଲୁ, ବୁଲୁଥିଲୁ, କିଛି ଚିନ୍ତା ନଥିଲା, ଭବିଷ୍ୟତର କିଛି ଚିନ୍ତା ନଥିଲା, ବହୁତ ଭଲ ଲାଗୁଥିଲା।
0: ହଁ ପା, ଛୋଟବେଳର ସ୍ମୃତି ସତରେ ଏତେ ମନେ ପଡ଼େ, କେତେବେଳେ ଭାବିଲେ ହସ ଲାଗେ ଆଉ କେତେବେଳେ ଭାବିଲେ ଦୁଃଖ ବି ଲାଗେ।
1: ବେଳେ ବି ଇଚ୍ଛା ହୁଏନି ପୁଣି ଥରେ ଛୋଟ ହେଇଯିବା ପାଇଁ।
0: ଏମିତି ଲାଗେ ଆମ ପିଲାଦିନ ପୁଣି ଫେରି ଆସନ୍ତା କି,
1: କିନ୍ତୁ ହୁଏତ ସେଇଟା ସମ୍ଭବ।

0: ସିଏ ଗୋଟେ ନିଆରା ଅନୁଭୂତି ନା, କିନ୍ତୁ ପିଲାମାନଙ୍କୁ ପାଠ ପଢିବାରେ ବହୁତ କଷ୍ଟ ହଉଥିବ।
1: ହଁ ନିଶ୍ଚୟ ଲାଇନ୍ ଗଲେ ପିଲାମାନେ ପଢିବାର ଅସୁବିଧା ହଉଛି, ଯାହାର ଅନଲାଇନ୍ କ୍ଲାସ ହୁଏ ତାକୁ ମଧ୍ୟ ମୋବାଇଲରେ ପଢିବାଟା ମଧ୍ୟ ଲାଇନ୍ ଗଲେ ଚାର୍ଜିଂ।
0: ଆଉ ଯାହାର ଛୋଟ ଛୋଟ ପିଲା ଥିବେ ସେମାନଙ୍କୁ ବି ବହୁତ କଷ୍ଟ ହଉଥିବ ଶୋଇବାରେ ନା।
1: ଆଜ୍ଞା
2: ଦିନ ସମୟ କେମିତି କେମିତି, ରାତି ସମୟରେ ଯଦି ଅଧିକା ସମୟ ଲାଇନ୍ କଟିଗଲା ତାହେଲେ ବହୁତ ଅସୁବିଧା ହୁଏ।
0: ଆଉ ନାରାୟଣ ଭାଇ ଯୋଉଠି ରୁହନ୍ତି ମାନେ ବୁକୁଡ଼ାରେ ଗଛ ପଛ ଟିକେ ବହୁତ ସେଇ ଜାଗାରେ ରୁହେ ନା, ବର୍ଷା ଟିକେ ପବନ ହଉ କିମ୍ବା ଘଡ଼ଘଡ଼ି ବିଜୁଳି ଟିକେ ବି ହଉ ନା କାହିଁକି କରେଣ୍ଟ ପଳାଏ ନା ନାରାୟଣ ଭାଇ?
1: ଆଜ୍ଞା ହଁ, ଆମର ତ ବୁଗୁଡ଼ାକୁ ଆମ ଗାଁଟା ହଉଛି ମାତ୍ର 4 କିଲୋମିଟର ଦୂର। ଆପଣ ବୁଦ୍ଧ କଲେ ଆସନ୍ତି, ଆପଣ ବୁଦ୍ଧ କଲେ ଆମ ପଞ୍ଚାୟତରେ, ଆମ ପଞ୍ଚାୟତ ହଉଛି ବୁଦ୍ଧ କଲେ ବିରଞ୍ଚି
0: ପଞ୍ଚାୟତ,
1: ସେଠି ସବୁ ଆମ ଘର ପଛପଟେ ପାହାଡ ଅଛି ସବୁ ଜଙ୍ଗଲ
0: ସବୁଜରେ ଭରପୁର। ଆଉ ଆମେ ଆପଣଙ୍କୁ ଆଜି କଣ ଶୁଣିବୁ ଗୀତ?
1: ଚଳଚ୍ଚିତ୍ର ହେଲା ବଡ଼ ଆଉଜ, ଆଉ ଗୀତ ଟି ହେଲା ରୋମାଣ୍ଟିକ ଗୀତ ଆମ ଦିଲ୍ଲୀ ଲାଗୁଛି।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା, ନମସ୍କାର।
1: ନମସ୍କାର ନମସ୍କାର ମ୍ୟାଡମ ନମସ୍କାର।
0: କିଏ କହୁଥିଲେ ଆଜ୍ଞା? କୋଉଠୁ କହୁଥିଲେ?
1: ରଘୁନାଥ ମିଶ୍ର।
0: ରଘୁନାଥ ମିଶ୍ର କୋଉଠୁ କହୁଥିଲେ ଜାଗାଟା କହିଲେ? ଦିଗପହଣିର ଭୀମପୁର ଶାସନ। ଆପଣଙ୍କୁ ଆମ କିଛି କଥା କିଛି ଗୀତ କାର୍ଯ୍ୟକ୍ରମକୁ ସ୍ୱାଗତ। ଆମ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି? କଣ କଣ ସବୁ ଶୁଣୁଛନ୍ତି କହିଲେ? ଭଲ ଲାଗୁଛି ନା? ଆଉ ରଘୁନାଥ ଭାଇ ଆମର କଣ କରନ୍ତି?
1: ମ୍ୟାଡାମ ଦୋକାନ ରୋଷେଇ ରନ୍ଧା ରୋଷେଇବାସ କହୁଛି।
0: ଆଚ୍ଛା, ରୋଷେଇବାସ ମାନେ ଯୋଉ ଡାକିଲେ ଭୋଜିକୁ ଯାଇକି ରୋଷେଇ କରନ୍ତି ନା ଏମିତି କ୍ୟାଟରିଂ କରୁଛନ୍ତି ରାନ୍ଧିକି ଦିଅନ୍ତି?
1: ଡାକିଲେ ରୋଷେଇ କରିବା।
0: ଆଚ୍ଛା, ଆପଣଙ୍କ ହାତରେ ସବୁ ଭଲ କୋଉ ଜିନିଷଟା ହୁଏ? ଲୋକ କୁହନ୍ତି ଯେ ଆପଣଙ୍କ ହାତରେ କୋଉ ଜିନିଷଟା ଭଲ ହୁଏ ବୋଲି। ଯୋଉଟା ବି ଆମିଷରେ କୋଉଟା ଆଉ ନିରାମିଷରେ କୋଉଟା?
1: ଆମିଷରେ ମାଛ, ନିରାମିଷରେ ସାଧା ଘାଣ୍ଟ ତରକାରୀ। ସାଧା ତରକାରୀ
0: ବହୁତ ବଢିଆ। ଓଡିଆ ମାନଙ୍କ ଘାଣ୍ଟ ତରକାରୀ ନାଇ? କଣ କଣ ସବୁ ସେଥିରେ ପକାନ୍ତି କହିଲେ?
1: ଅଦା, ପିଆଜ, ରସୁଣ, ଅଦା।
0: ଯୋଉ କିଣିକି ଆଣିକି ମସଲା ଗୁଣ୍ଡ ପକାନ୍ତି ନା ଆପଣ ନିଜେ ମସଲା ତିଆରି କରନ୍ତି? ସେଥିପାଇଁ ତାର ଗୋଟେ ଅଲଗା ବାସ୍ନା ରହିବ ନା? ଆପଣ ହିସାବରେ ମସଲାଟା ତିଆରି କରନ୍ତି? ଏବେ ତ ବାହାଘର ସିଜନ, ଏବେ ବାହାଘର ସିଜନ ପୁଣି ଆସିଲାଣି, ଆଉ ରଘୁନାଥ ଭାଇଙ୍କୁ ଆଉ ସମୟ ମିଳିବନି ନା? ଆଉ ତାହେଲେ କଣ ଦୋକାନ କରିଛନ୍ତି? କୋଉ ଦୋକାନ କରିଛନ୍ତି? ତାହେଲେ ସାଇ ଲୋକମାନେ ଆସୁଥିବେ ନବା ପାଇଁ ସବୁ ଗାଁ ଲୋକ? ତାହେଲେ ଯଦି ଆପଣ ନଥିବେ ଭାଉଜ ସାହାଯ୍ୟ କରିଦଉଥିବେ ନାଇଁ? ମନେକର ଅପା ଆମେ ଯଦି କେବେ ଭୀମପୁର ଯିବା ତାହେଲେ ରଘୁନାଥ ଭାଇଙ୍କ ଦୋକାନ ଖୋଜିଲେ ମିଳିବ ନା? ନିଶ୍ଚୟ। ଓ ରଘୁନାଥ ଭାଇ କୋଉଠୁ କଣ ଗୀତ ଶୁଣିବେ ଯେ? ଆଉ ଯଦି କି ଶ୍ରୋତା ବନ୍ଧୁ ମାନେ ଯିବେ ସେମାନେ ବି ଆପଣଙ୍କୁ ଖୋଜିବେ ନା?
1: ବହୁତ
0: ବଢିଆ ଅଛୁ। ଏବେ କୁହନ୍ତୁ କଣ ଗୀତ ଶୁଣିବୁ?
1: ଭଜନ।
0: ଠିକ ଅଛି, ଆମେ ଗୋଟେ ସୁନ୍ଦର ଭଜନ ଆପଣଙ୍କୁ।

0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଥିଲେ?
1: ବ୍ରହ୍ମନଗର ଫାଟିଲାଇନ୍ରୁ କହୁଛି ଆଜ୍ଞା, ଦୀନବନ୍ଧୁ।
0: ଆଉ କେମିତି ଅଛନ୍ତି?
1: ଆଉ ଭଲ ଅଛି ଆଉ।
0: ଆମେ ବି ବହୁତ ବଢିଆ ଅଛୁ, ଆପଣ ପଚାରିବେ ଆଗରୁ ଆମେ କହିଦଉଛୁ। ଆଉ କଣ କରୁଥିଲେ?
1: ଆଉ ଆମେ ତ କୋଳି କମଳା ବିକୁଛୁ, ଏବେ ଦାମ କୋଳି ବିକା ଚାଲିଛି।
0: ହଁ, ଆଉ ଥରେ ଆମେ ଆପଣଙ୍କ ସହିତ କଥା ହଉଥିଲୁ, ଫଳ ବିଷୟରେ ଆପଣ କହୁଥିଲେ ଆମକୁ, ମନେ ପଡିଲା।
1: ଆଜ୍ଞା ଆଜ୍ଞା।
0: ହଁ, ତାହେଲେ ଏବେ କଣ କଣ ସବୁ ଫଳ ବିକ୍ରି ଚାଲିଛି?
1: ଜାମୁକୋଳି ଦାମ
2: ଆଗ
0: ଜାମୁକୋଳି ଖାଇଲେ କହୁଥିଲେ ଆଖି ଧରିବ,
2: ଆଉ ଜାମୁକୋଳି ସେତେବେଳେ ଫ୍ରି ବି ମିଳୁଥିଲା। ହଉ ଦୀନବନ୍ଧୁ ଭାଇ, କୁହନ୍ତୁ କଣ ଗୀତ ଶୁଣେଇବୁ? ଠିକ୍ ଅଛି,
0: ଆମେ ଆପଣଙ୍କୁ ଏକ ଗୀତଟି ଶୁଣେଇ ଦଉଛୁ ଦୀନବନ୍ଧୁ ଭାଇ। ନମସ୍କାର।
3: କୌନ କିସି କୋ ବାନ୍ଧ ସକା।

0: ହ୍ୟାଲୋ,
1: ହ୍ୟାଲୋ।
0: ନମସ୍କାର ଆଜ୍ଞା।
1: ନମସ୍କାର,
0: କିଏ କହୁଥିଲେ?
1: ସନ୍ତୋଷ ପ୍ରଧାନ କହୁଥିଲି ମ୍ୟାଡମ।
0: କୋଉଠୁ କହୁଥିଲେ ସନ୍ତୋଷ ଭାଇ?
1: କାଉଁଜି ଖଳାରେ କହୁଥିଲି ମ୍ୟାଡମ।
0: ଆଜ୍ଞା, ସନ୍ତୋଷ ଭାଇ ଭଲ ଅଛନ୍ତି? ଆମେ ବହୁତ ବଢିଆ ଅଛୁ। ଆଉ ଆଜି କଣ ଖାଇଛନ୍ତି ଆପଣ?
1: ଆଜି ଆଳୁ
0: ତରକାରୀ,
1: ତରକାରୀ।
0: ହଁ, ବଢିଆ କଥା। ଆଉ ଆପଣଙ୍କ ମା ଭଲ ଅଛନ୍ତି?
1: ହଁ।
0: ଆପଣ ଭାଣିଜୀ କଣ କରୁଛନ୍ତି, କଣ ପଢୁଛନ୍ତି? ଆଚ୍ଛା ଆଚ୍ଛା।

0: ମ୍ୟାଡମ୍ ନମସ୍କାର।
1: ନମସ୍କାର, କିଏ କହୁଥିଲେ?
0: ମୋହନ ସାହୁ ମ୍ୟାଡମ୍।
1: ପବିତ୍ର ଭାଇଙ୍କୁ ଆମେ କିଛି କଥା କିଛି ଗୀତକୁ ସ୍ୱାଗତ କରୁଛୁ।
0: କେମିତି ଅଛନ୍ତି ଆପଣ?
1: ବହୁତ ବଢିଆ, ଆପଣ କେମିତି ଅଛନ୍ତି କହିଲେ?
0: ବହୁତ ବଢିଆ, ବହୁତ ବଢିଆ ମ୍ୟାଡମ୍।
1: ପବିତ୍ର ଭାଇ ଆଗେ କହିଦିଅନ୍ତୁ ଗୀତ କଣ ଶୁଣିବେ, ତାପରେ ଆମେ କଥା ହେବା। ଏ ଗୀତଟା ଆପଣଙ୍କ ଫେଭରେଟ୍ ଗୀତ ବୋଧେ? ହଁ, କାହିଁକି ନା ଆପଣ ଦୁଇ ତିନି ଥର ଏ ଗୀତଟା ଅନୁରୋଧ କରିଛନ୍ତି। ଆଉ କୁହନ୍ତୁ ପବିତ୍ର ଭାଇ, ଆପଣଙ୍କର କାମ ସବୁ କେମିତି ଚାଲିଛି, ଘରେ ମା କେମିତି ଅଛନ୍ତି? ସେଟା ତ ସତ କଥା। ତଥାପି ବି ଆମର ଯୋଉ ଓଡିଆ ଘର ମାନଙ୍କରେ ପର୍ବପର୍ବାଣି ଗୁଡିକ ଥାଏ, ସେ ପର୍ବପର୍ବାଣି ଗୁଡିକ ଯେତେବେଳେ ଆସେ, କିଛି ନା କିଛି ମନଟା ଖୁସି ହେଇଯାଏ।
0: ନାଇଁ ଘରେ ଲୋକମାନେ ମିଶିଲେ, ନୂଆ ନୂଆ ଭାଇ ମାନି ଭଣଜା ସମସ୍ତେ ଆସିଲେ, ମିଶିଲେ ବହୁତ ଭଲ ଲାଗେ।
1: ହଁ, ସେତେବେଳେ ଆଉ ଆମେ ଯୋଉ କର୍ମରେ କ୍ଲାନ୍ତ ହଉ ବା ସେଇ ସମୟରେ ଦୁଃଖ ଗୁଡାକ ସବୁ ଭୁଲି ଯାଉ।
2: ପବିତ୍ର ଭାଇ ନମସ୍କାର। ନା ନା, ମୁଁ ଶୁଣୁଥିଲି ନା ପବିତ୍ର ଭାଇଙ୍କ ସ୍ୱର, ମାନେ ଆପଣ ବନ୍ଦନା ଅପାଙ୍କ ସହିତ କଥା ହଉଥିଲି, ଆଉ ମୁଁ ଟିକେ ଶୁଣୁଥିଲି। ଆଉ ଆପଣ ମାନଙ୍କ ସୁଖ ଦୁଃଖରେ ଆମେ ଦୁଃଖୀ ସୁଖୀ, ଆଉ କଣ କରିବା, ଏମିତି କଥା ହେବା। ଆଉ ଆପଣ ଯୋଉ ଗୀତଟି ଗାଇଲେ ବହୁତ ବଢିଆ ଲାଗିଲା ପବିତ୍ର ଭାଇ, ଆମେ ଆପଣଙ୍କୁ ସେ ଗୀତଟି ଶୁଣେଇ ଦଉଛୁ।
1: ନମସ୍କାର।
3: ବିଜୁଳି

0: ଲମ୍ବା କରିବାନି, ଜଲ୍ଦି ଜଲ୍ଦି ଆମ ଫୋନ୍ ନମ୍ବରଟା ଦେଇଦେବା।
1: ନମ୍ବର ଯଦି ଦେବାନି ଅପା, ତାହେଲେ ଆମ ନୂଆ ଶ୍ରୋତା ବନ୍ଧୁମାନେ ଆମ ସହିତ କେମିତି କଥା ହେବେ କହିଲୁ?
0: ତାହେଲେ ଆଉ ଡେରି କାହିଁକି, ନମ୍ବରଟା ଦେଇଦିଅ।
1: ଶ୍ରୋତା ବନ୍ଧୁ, ଆମକୁ ଫୋନ୍ କରିବା ପାଇଁ ଆମେ 2 ନମ୍ବର ରଖିଛୁ। ଆମର ପ୍ରଥମ ନମ୍ବରଟି ହେଲା 2220521, ଦ୍ୱିତୀୟ ନମ୍ବରଟି ହେଲା 2222621।
0: ବ୍ରହ୍ମପୁରର ଗ୍ରୁପ ଡାଇଲିଂ କୋଡ଼ 0680।
1: ତେବେ ଶ୍ରୋତା ବନ୍ଧୁ, ଆପଣମାନେ ଆମକୁ ଫୋନ୍ କରିପାରିବେ ପ୍ରତି ଗୁରୁବାର ଅପରାହ୍ନ 5:00 to 5:30 ମଧ୍ୟରେ।
0: ହଁ, ଆମକୁ ଫୋନ୍ କରିବେ ଆଉ ଆମ ସହିତ ଆପଣମାନେ ଯୋଉ କଥା ହେଇଥିବେ ସେଇ କଥାକୁ ଶୁଣିବେ ପ୍ରତି ମଙ୍ଗଳବାର ଦିନ 10:00।
1: ଆଉ କୌଣସି କାର୍ଯ୍ୟ ବ୍ୟସ୍ତତାରୁ ଯଦି ଆପଣ ଶୁଣିପାରିନାହାନ୍ତି, ତାହେଲେ ଆପଣ ପୁନଃ ପ୍ରସାରଣ ଶୁଣିପାରିବେ ପ୍ରତି ବୁଧବାର ରାତି 10:00।
0: ହଁ ଶ୍ରୋତା ବନ୍ଧୁ, ପୁନଃ ପ୍ରସାରଣ ଶୁଣିବେ ପ୍ରତି ବୁଧବାର ରାତି 10:00।
1: ତାହେଲେ ପା,
0: ହଁ
1: ଆଜି କଣ ଯିବାନି କି?
0: ଯିବାକୁ ତ ପଡିବ ସ୍ମିତାସ୍ମିନୀ, ଯଦି ସମୟ ଆମକୁ ବାଧା ଦଉନଥାନ୍ତା ତାହେଲେ ଆମେ ଏମିତି ଆମ ଶ୍ରୋତାଙ୍କ ସହିତ କଥା ହଉଥାନ୍ତେ। କିନ୍ତୁ କଣ କରିବା, ଯିବାକୁ ପଡିବ। ତାହେଲେ ବିଦାୟ ନେବା, ଚାଲ।

ଶୁଣୁଥିଲେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ରାତି 11:00 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ହିନ୍ଦୀ ଏବଂ ଇଂରେଜୀରେ ସମ୍ବାଦ ରେଡ଼ିଓ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।